ଆକାଶବାଣୀ ରାଉରକେଲା, ଆଜି ସୋମବାର 2026 ମସିହା ଜୁଲାଇ ମାସର 6 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:36 ମିନିଟ୍ 2 ସେକେଣ୍ଡ।

ଆକାଶବାଣୀ ରାଉରକେଲା, ଆଜି ସୋମବାର 1948 ଶତାବ୍ଦ, ଆଷାଢ଼ 17 ଦିନ, 2026 ମସିହା ଜୁଲାଇ ମାସର 6 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58:50। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡ 102.6 MHz ଯୋଗେ। ମାଙ୍ଗଳିକ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ଭଜନଟି ଶୁଣିବା ଆଶାଲତା ଷଡ଼ଙ୍ଗୀଙ୍କ କଣ୍ଠରେ ମହେଶ୍ୱର ପଣ୍ଡାଙ୍କ ରଚନାରୁ। ଢାଳି ଦିଅ ପ୍ରଭୁ ତୁମ କରୁଣାବୃତ୍ତ, କରୁଣା କର ହେ ସାଇଁ।

ତୁମ ନାମ ଗଙ୍ଗା ଜଳ ମୋ ମୁହଁରେ ଥିବ। ଶୁଣିବା ଶରତ ଚନ୍ଦ୍ର ପଣ୍ଡାଙ୍କ କଣ୍ଠରେ ଏହି ଭଜନଟି, ବୃନ୍ଦାବନ ଜେନାଙ୍କ ରଚନାରୁ।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672, 8249809672। ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା, ଟ୍ୟୁନ୍ କରିଛନ୍ତି 102.6 FM। ଶୁଣିବା ବିଜୟ କୁମାର ମିଶ୍ରଙ୍କ କଣ୍ଠରେ ଏହି ଭଜନଟି ପୁରାତନ ରଚନାରୁ। ମନ ମୂଳେ ଏ ଜଗତ, ମନ ମୂଳେ ପଞ୍ଚଭୂତ।

ଅନ୍ତର ଜାଣ ବୋଲି ତୁମେ ପ୍ରଭୁ ଅନ୍ତର୍ଯ୍ୟାମୀ ନାମ ବହି ଶୁଣିବା ଏଇ ଭଜନଟି ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ କଣ୍ଠରେ ଜ୍ୟୋତ୍ସ୍ନା ରାଉତରାୟଙ୍କ ରଚନାରୁ।

ଦୀନବନ୍ଧୁ, ଏହି ଅଳି ଶ୍ରୀଛମୁରେ ଶ୍ରୀରଙ୍ଗା ଚରଣ ସେବାରେ ମୁଁ ମନ ରହିଥାଉ ନିରନ୍ତରେ। ଶୁଣିବା ଲିପିକା ମହାନ୍ତିଙ୍କ କଣ୍ଠରେ ଏହି ଜଣାଣଟି, ବନମାଳୀ ଦାସଙ୍କ ରଚନାରୁ।

ଶ୍ରୋତା ବନ୍ଧୁ, ଏଥିସହିତ ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଶ୍ରୀରାମଚରିତ ମାନସର 216ତମ ଭାଗ।

ଶୁଣିଲେ ଶ୍ରୀ ରାମଚରିତ ମାନସର 216ତମ ଭାଗ। ଆକାଶବାଣୀ ରାଉରକେଲା। ସମୟ ସକାଳ 6:45 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ। ରିଲେ କରି ପ୍ରସାର କରିବୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ଆଜ୍ ସେସ୍ ସମନ୍ୱୟ କମିଟି ବୈଠକ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାର୍କେ ଥିବା ବୈଠକଟି ପ୍ରଶାସନିକ ସ୍ତରନ ହୋଇଥିବା ସବୁ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯିବା। ଆଜିର ବୈଠକଟି ରଥ ତିଆରିନୁ ମୂଲ କରିକି ନୀଳାଦ୍ରୀ ବିଜେତକ ରଥଯାତ୍ରା ନୀତିକାନ୍ତିକେ ଶୃଙ୍ଖଳିତ ଭାବେ କରିବା ଲାଗି ସମୀକ୍ଷା କରାଯିବା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପରିମଳ ବ୍ୟବସ୍ଥା ଟ୍ରାଫିକ୍ ସୁପରିଚାଳନା ସୁରକ୍ଷା ବ୍ୟବସ୍ଥା ବାଗି ବିଷୟଟି ବିସ୍ତୃତ ଭାବେ ଆଲୋଚନା ହେବା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳକେ ଶୁଭାରମ୍ଭ କରିବେ। ଏତାର ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚଳାଚଳର ବି ଶୁଭାରମ୍ଭ ହେବା। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍କେ ଆଜି ମଧ୍ୟାହ୍ନ 12:30 ପୁରୀ ରେଳ ଷ୍ଟେସନ୍ର ଶୁଭାରମ୍ଭ କରାଯିବାର ସହିତ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କେ ଉପରବେଲାର ବ୍ରହ୍ମପୁର ରେଳ ଷ୍ଟେସନ୍ର ଶୁଭାରମ୍ଭ କରାଯିବା। ଆଗନୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ହପ୍ତାକ ଥରେ ତାର ଉତ୍ତରୁ 3 ଦିନ ଚାଲୁଥିଲା। ବାକି ଯାତ୍ରୀମାନଙ୍କର ଆବଶ୍ୟକତାକେ ନଜରଥି ରଖିକରି ରେଳବାଇ ତରଫରୁ ଏହି ଟ୍ରେନ୍କେ ଫି ଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେନ୍ତା ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ପୁରୀନୁ ସବୁ ସୋମବାର ଗୁରୁବାର ଶନିବାର ଆଉ କୋରାପୁଟନୁ ସବୁ ମଙ୍ଗଳବାର ଶୁକ୍ରବାର ଆଉ ରବିବାର ଦିନ ଚାଲବା। ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଆଭାସୀ ଜରିଏ 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 34,87,00,000 ଟଙ୍କାର 494 ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥି 31 ପୌରାଞ୍ଚଳର 36,79,00,000 ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା 344 ପ୍ରକଳ୍ପର ଲୋକାର୍ପଣ ହେବା। ସେନ୍ତା 19 ପୌରାଞ୍ଚଳର 37,09,00,000 ଟଙ୍କା ଖର୍ଚ୍ଚାତି ତିଆରି ହେବାର୍କେ ଥିବା 150 ନୂଆ ପ୍ରକଳ୍ପର ଶିଳାନ୍ୟାସ କରାଯିବା। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜ ହେବା। ଏହି ଅବସରରେ ସକାଳ ବେଳା ଭୁବନେଶ୍ୱର ସତ୍ସଙ୍ଗ ବିହାରନ ଥିବା ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ସୁରମା ପାଢ଼ୀ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ତା ଋତୁରୁ ବେଲବୁଡ଼େ ଜୟଦେବ ଭବନଠାରେ ହେବାର୍କେ ଥିବା ଆଲୋଚନା ଚକ୍ରଥି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ସହିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 77 ନମ୍ବର ବନ ମହୋତ୍ସବ ସପ୍ତାହ ଅବସରରେ ଦେବଗଡ଼ ବନଖଣ୍ଡ ତରଫୁ ଆୟୋଜିତ କାର୍ଯ୍ୟକ୍ରମଟି ଗଲାକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍। ମାର୍ ଲାଗି ଗଛ ଗୋଟେ ଆହ୍ୱାନ ଦେଇକରି ସେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଗଛ ଜଗାବାରଟାକେ ଗୋଟେ ଜନ ଆନ୍ଦୋଳନ କରବାର୍କେ ଆହ୍ୱାନ ଦେଇଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା ଗୋଟେ ସବୁଜ ରଥକେ ବିଲ୍ ଶୁଭାରମ୍ଭ କରିଥିଲେ। ଏ ରଥ ଜଙ୍ଗଲ ଆଉ ପରିବେଶ ସୁରକ୍ଷା ବାର୍ତ୍ତାକେ ଘରେ ଘରେ ପହଞ୍ଚାବା। ବିଶ୍ୱ ଜୁନୋସିସ୍ ରୋଗ ନିରାକରଣ ଦିବସ ଆଜ ପାଳିତ ହେଉଛେ। ପଶୁ ଚାବାର୍ ଲାଗି ପ୍ରାକୃତିକ ଉପେଥି ସଂକ୍ରମିତ ହେଉଥିବା ରୋଗକେ ଜୁନୋସିସ୍ ରୋଗ କୁହାଯାଏସି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଭାରତନୁ 2030 ତକ ଜଳାନ୍ତକ ରୋଗକେ ମୂଲୁ ସଫା କରବାର୍କେ ପରାମର୍ଶ ଦେଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ହୋଇଥିବା ଲଘୁଚାପ ଅବପାତଟି ବଦଳିଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗେ 50 କିଲୋମିଟର ଦୂରେ ଅବପାତ ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବନୁ 60 କିଲୋମିଟର ଦୂରେ ଇଟା କେନ୍ଦ୍ରୀଭୂତ ହୋଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛି। ଇତାର ପ୍ରଭାବଟି ଦକ୍ଷିଣ ପଶ୍ଚିମ ମୌସୁମୀ ଅୟତ୍କା ସକ୍ରିୟ ହେବାର ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ ପ୍ରବଳନୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଜି ବେଲବୁଡ଼ା ତକ ସମ୍ବଲପୁର ବରଗଡ଼ ସୁବର୍ଣ୍ଣପୁର ନୂଆପଡ଼ା ବଲାଙ୍ଗୀର ଜିଲ୍ଲାନ ଅତିନୁ ଅତି ଜବର ବର୍ଷାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେନ୍ତା ବୌଦ୍ଧ ଅନୁଗୁଳ କନ୍ଧମାଳ ଜିଲ୍ଲାର କେତେଟା ଜାଗାନ ଜବର ବର୍ଷାକେ ନେଇକରି କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଗଲା ଜୁନ୍ ମାସ 1 ତାରିଖନୁ ଏପ୍ତକ ରାଜ୍ୟ 265.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେନ୍ଟାକି ସ୍ୱାଭାବିକନୁ 4% ଅୟତ୍କା ଆଏ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ଲଗାତ ବର୍ଷା ଲାଗି ସମ୍ବଲପୁର ସହର

ଫିନ୍ ଫିନ୍ ଜାଗାନ ରାସ୍ତା ଉପରେ ପାଣି ଯାଉଥିବାର ବେଳେ ଘରମାନଙ୍କୁ ପାଣି ପଶିଛେ। ଆଇଜବିଲ୍ ବର୍ଷାକେ ନଜରଥି ରଖିକରି ସମ୍ବଲପୁର ମହାନଗର ନିଗମ ଆଉ ଧନକୋଡ଼ା ବ୍ଲକର ସବୁ ବିଦ୍ୟାଳୟମାନଙ୍କୁ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ସୂଚନା ଦେଇଛନ୍। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1321ତମ ଭାଗ ଶୁଣିବେ। ଆଜି ସନ୍ଧ୍ୟା 5ଟାରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, 5:30ରେ ନାରୀ ମହଲ, ଏଥିରେ ରହିଛି ଆଲୋଚନା ଖେଳକୁଦ ସମୟରେ ଶାରୀରିକ ସୁସ୍ଥତା କେତେ ଜରୁରୀ, ଏ ସମ୍ପର୍କରେ ସଞ୍ଜିତ କୁମାର ମଲ୍ଲିକଙ୍କ ସହ ସାକ୍ଷାତକାର ଶୁଣିପାରିବେ। 6:10ରେ ହିନ୍ଦୀ ଭକ୍ତିଗୀତ, 6:30ରେ ଯୁବ ଶକ୍ତି ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25ରେ ଜିଲ୍ଲା ହାଲଚାଲରେ କେଉଁଝର ଜିଲ୍ଲାର ଖବର ଜାଣିପାରିବେ। ଆଜି ରାତି 7:30ରେ କ୍ଷେତ ଖମାର। 8:00ରେ ସିନେ ସଙ୍ଗୀତରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:15ରେ ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00ରେ ଶୁଣିବେ ଝୁମ୍ ତାନାନା, ଏଥିରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ। 10:30ରେ ଶାସ୍ତ୍ରୀୟ ସଙ୍ଗୀତରେ ସାରଙ୍ଗୀ ବାଦନ, ଶିଳ୍ପୀ ରହିବେ ପଣ୍ଡିତ ରାମ ନାରାୟଣ। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ରାଉରକେଲା ସମୟ 7:02 ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ତାପରେ ଆମର ସ୍ୱାସ୍ଥ୍ୟ ଏବଂ ତାପରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ

0: ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଇଏ ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
3: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉଁ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, TB ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉଁ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା 2 ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରିଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର

0: ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ। ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା। ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର। ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବାର ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ ବିହେଭିଅରାଲ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସନ୍ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ ବା ସାୟଂ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ, ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ICC ମହିଳା T20 କ୍ରିକେଟ ବିଶ୍ୱକପ୍ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି 2 ଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ 4ର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମସିହା ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ବୁଧବାର ଦିନ ଶ୍ରୀ ମୋଦି 3 ଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର

ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡ଼ର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ଼ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୂହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ପେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ 3 ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି।

0: ୟୁଏନ୍ଏ 5400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0117171 7117 1 2 3 3 1 4 4 4 4 2 3 3 1 0 4 8 1 এবং 2 3 7 1 7 1 0 6 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9 2 8 9 0 9 4 0 4 4 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7 ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡ୍ସଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦ।
2: ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଜୀବନ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୁଚିସ୍ମିତା ପ୍ରଧାନ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
3: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍ ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଆଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତାବନ୍ଧୁ, ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମରେ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରହିଛି ଆଲୋଚନା ବନ ମହୋତ୍ସବ ସପ୍ତାହ ପାଳନ ଓ ଏହାର ଉଦ୍ଦେଶ୍ୟ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା।

0: ସୁନ୍ଦର।
1: ଶ୍ରୋତା ବନ୍ଧୁ, ଆମ ଜୀବନରେ ସ୍ୱଚ୍ଛ ନିର୍ମଳ ପରିବେଶ ତଥା ବୃକ୍ଷ, ବନ ଓ ବନାନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବୃକ୍ଷ ଆମକୁ ଅମ୍ଳଜାନ ଯୋଗାଇବା ସହିତ ଛାଇ ମଧ୍ୟ ପ୍ରଦାନ କରିଥାଏ, ଜଳବାୟୁକୁ ସନ୍ତୁଳନ କରି ରଖିଥାଏ, କାରଣ ବୃକ୍ଷ ଅତ୍ୟନ୍ତ ଉପକାରୀ। ତେଣୁ ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲର ସୁରକ୍ଷା ଦିଗରେ ପ୍ରତ୍ୟେକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଏ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ 1-7 ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଆଜିର ଆଲୋଚନାର ବିଷୟ ରହିଛି ବନ ମହୋତ୍ସବ ସପ୍ତାହ ପାଳନ ଓ ଏହାର ଉଦ୍ଦେଶ୍ୟ। ଏ ବିଷୟରେ ଆଲୋଚନା କରିବାକୁ ଆମ ସହିତ ଅଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମୀନା। ତାଙ୍କ ସହିତ ଆଲୋଚନା କରିଛନ୍ତି ଅଶୋକ କୁମାର ରାଉତ।
2: ସାର୍ ନମସ୍କାର।
3: ନମସ୍କାର, ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ।
2: ସାର୍, ଆମେ ଯେମିତି ଜାଣନ୍ତି ପ୍ରତ୍ୟେକ ବର୍ଷ ଜୁଲାଇ 1-7 ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଥାଏ, ତେବେ ଏଇଠି କୁହନ୍ତୁ ଏହି ବନ ମହୋତ୍ସବ ସପ୍ତାହ କେବେଠୁ ଓ କାହିଁକି ପାଳିତ ହେଉଛି, ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ କ'ଣ ରହିଛି?
3: ସାର୍, ପ୍ରଥମ ମୁଁ ଆପଣଙ୍କୁ କହିବାକୁ ଚାହୁଁଛନ୍ତି କି ଏହା 1950 ଷ୍ଟାର୍ଟ ହୋଇଥିଲା। ସେତେବେଳେ କୃଷି ମନ୍ତ୍ରୀ ଥିଲେ KM Munshi ସାର୍, ସେ ଷ୍ଟାର୍ଟ କରିଥିଲେ କାହିଁକି ଜୁଲାଇ ମାସରେ ବର୍ଷା ମାସ ଅଛନ୍ତି, ସେ ମାସରେ ସେ ସବୁ ଗଛମାନଙ୍କୁ ଭଲ ଗ୍ରୋଥ୍ ହେବ ଆର୍ ସେ ତାଙ୍କୁ ସର୍ଭାଇଭାଲ୍ ବି ଭଲ ହୋଇପାରିବେ। ତ ସେଥିପାଇଁ କୃଷି ମନ୍ତ୍ରୀ ଥିଲେ ସେ ଟାଇମ୍ରେ, ସେ ଷ୍ଟାର୍ଟ କରାଯାଇଛି ସେ ଟାଇମ୍ରେ।
2: ଆଜ୍ଞା।
3: ତାପରେ ତ ପ୍ରତ୍ୟେକ ବର୍ଷରେ ସେ ସବୁ ଷ୍ଟେଟ୍ମାନେ ସେ ପାଳନ କରୁଛି ସେ ବନ ମହୋତ୍ସବ।
2: ମାନେ ଯେମିତି ଆପଣ କହିଲେ KM Munshi ସାର୍ଙ୍କ ଦ୍ୱାରା ଏଇଟା ଆରମ୍ଭ ହୋଇଥିଲା 1950 ମସିହାରୁ, ଚଳିତ ବର୍ଷ ଏହା 77ତମ ବର୍ଷ ବନ ମହୋତ୍ସବ ସପ୍ତାହ ପାଳନ ହୋଇଛି। ଏ ଯେଉଁ ପାଳନର ଉଦ୍ଦେଶ୍ୟ କ'ଣ ରହିଛି?
3: ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କି ଲୋକମାନଙ୍କୁ ମଧ୍ୟରେ ବୃକ୍ଷରୋପଣ ପାଇଁ ବ୍ୟାପକ ସଚେତନା ସୃଷ୍ଟି କରିବା।
2: ଆଜ୍ଞା।
3: ତାପରେ ସେ ଯତ୍ନ ନେବା କି ସେ ଗଛ ବଡ଼ ହେବ, ମେନଲି ପରିବେଶ ପାଇଁ ସେ ପାଳନ କରାଯାଇଛି।
2: ମାନେ ଆମର ସବୁଜ ବନାନୀ ପରିବେଶ କେମିତି ଆମେ ତିଆରି କରିପାରିବା, ପରିବେଶ ସବୁଜିମୟ ହୋଇପାରିବ, ବୃକ୍ଷରୋପଣ ବେଶୀରୁ ବେଶୀ ହୋଇପାରିବ, ଆଉ ବୃକ୍ଷରୋପଣ ସହିତ ଏହାର ଯତ୍ନ ବିଷୟରେ ଲୋକମାନଙ୍କୁ ସଚେତନ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଆଉ ବିଶେଷ କରି ଜୁଲାଇ ମାସରେ ଯେହେତୁ ବର୍ଷା ହୋଇଥାଏ, ସେଥିପାଇଁ ଏଇ ବନ ମହୋତ୍ସବ ସପ୍ତାହ ଏଇ ଜୁଲାଇ 1-7 ପର୍ଯ୍ୟନ୍ତ ପାଳିତ ହୋଇଥାଏ ବୋଲି ଆପଣ କହିଲେ। ତେବେ ସାର୍, ଏଇଠି କୁହନ୍ତୁ ଯେ ଚଳିତ ବର୍ଷ ଏଇ ବନ ମହୋତ୍ସବ ସପ୍ତାହ ପାଇଁ ଥିମ୍ ବା ବିଷୟ କ'ଣ ରହିଛି, ଆଉ ଏପରି ଏକ ଥିମ୍ କାହିଁକି ଚୟନ କରାଯାଇଛି?
3: ପ୍ରତ୍ୟେକ ବର୍ଷ ନୂଆ ନୂଆ ଥିମ୍ ଚୟନ କରାଯାଇଛି। ଏ ବର୍ଷ ଯେଉଁଟା ଥିମ୍ ଚୟନ ହୋଇଛି ସେ ଅଛି କି ସବୁଜ ପରିବେଶ ସୁସ୍ଥ ଜୀବନ। ଏହି ଥିମ୍ ଚୟନର ଉଦ୍ଦେଶ୍ୟ ହେଉଛି କି ଲୋକମାନଙ୍କୁ ଏହା ବୁଝିବା ଯେ ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି।
2: ତେବେ ସାର୍, ଚଳିତ ବର୍ଷ ଏଇ ଯେଉଁ ବନ ମହୋତ୍ସବ ସପ୍ତାହ ପାଳନ ହେଉଛି, ବନ ବିଭାଗ ଆଉ ବିଶେଷ କରି ରାଉରକେଲା ବନଖଣ୍ଡ ପକ୍ଷରୁ ବନ ମହୋତ୍ସବ ସପ୍ତାହ କେମିତି କ'ଣ ପାଳନ କରାଯାଉଛି, ଏହି ଅବସରରେ କି କି କାର୍ଯ୍ୟକ୍ରମ ସବୁ କରାଯାଉଛି ବା କରିବାକୁ ସ୍ଥିର କରାଯାଇଛି, ସେ ବିଷୟରେ ଟିକେ ଅବଗତ କରାଇବେ?
3: ଜି ସାର୍, ପ୍ରଥମ ସେ ବନ ମହୋତ୍ସବ ଆରମ୍ଭ ହୋଇଯାଇଛି। ଆମର ଡିଭିଜନରେ ବି ଆୱେର୍ନେସ୍ ରଥ ହରି ଝଣ୍ଡି ଦେଖାଇକି ତାଙ୍କୁ ରବାନା କରାଯାଇଛି ମୋର ଡିଭିଜନ ଅଫିସରେ।
2: ଆଜ୍ଞା।
3: ତାପରେ ଗୋଟେ ଷ୍ଟଲ୍ ବି ଲଗାଯାଇଛି ମୋର ଡିଭିଜନ ଅଫିସରେ ସାମ୍ନାରେ, ସେଠି ବି ଜନସାଧାରଣ ମାନେ ଅଛନ୍ତି ସେ ଗଛ ନେଇପାରିବେ, ସେପ୍ଲିଂ ନେଇପାରିବେ, ସେଠୁ

0: ଆଜ୍ଞା
1: ତା ପରେ ଚାରା ବାଟନ୍ ବି ସବୁ ରେଞ୍ଜ ଅର୍ ସବୁ ସେକ୍ସନ୍ ସବୁ ବିଟ୍ରେ ଚାଲିଛି, ସେ ଜନସାଧାରଣ ମାନେ ସବୁ ସବୁ ନର୍ସରୀ ସେ ନିଆ ହବ।
0: ଆଜ୍ଞା
1: ତାପରେ ବୃକ୍ଷରୋପଣ ବି ଆମ ପ୍ରତ୍ୟେକ ଡେ ସବୁ ଅଲଗା ଅଲଗା ରେଞ୍ଜରେ ବୃକ୍ଷରୋପଣ ବି ଚାଲିବି, ଅଲଗା ଅଲଗା ରେ ସ୍କୁଲରେ ଚାହେ କଲେଜ ହଉ ଚାହେ ଗ୍ରାମ ପଞ୍ଚାୟତ କିମ୍ବା ଅଲଗା ଅଲଗା ଇନଷ୍ଟିଚ୍ୟୁସନ୍ ଅଛି, ସବୁ ଭିତରେ ବୃକ୍ଷରୋପଣ ଚାଲିଛି।
0: ଆଜ୍ଞା
1: ଆର୍ ତା ଭିତରେ ସବୁ କିମ୍ବା ବିଶିଷ୍ଟ ନାଗରିକ ଅଛନ୍ତି, ଅନରେବଲ୍ ଏମ୍ପି ଅଛନ୍ତି, ଅନରେବଲ୍ ମନ୍ତ୍ରୀ ସାହେବ ଅଛନ୍ତି, ଅନରେବଲ୍ ଏମ୍ଏଲ୍ଏଜ୍ ଅଛନ୍ତି, ଅନରେବଲ୍ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟସ୍ ଅଛନ୍ତି ଅର୍ କିମ୍ବା ସରପଞ୍ଚ, ସବୁ ଅଲଗା ଅଲଗା ବିଶିଷ୍ଟ ଅତିଥିମାନଙ୍କୁ ଡାକି ହେବ ଅଲଗା ଅଲଗା ଇଭେଣ୍ଟରେ।
0: ଆଜ୍ଞା
1: ଅର୍ ତାପରେ ସେ ସଚେତନା ପାଇଁ ବି ସେ ଏଲ୍ଇଡି ବ୍ୟାନ୍ ବି ଚାଲିଛି, ତାପରେ ରେଲି କରି ହେବ କି ଅଲଗା ଅଲଗା ରେଞ୍ଜରେ ସେ ସବୁ ଚାଲିଛି ସେ ବନ ମହୋତ୍ସବ ପାଇଁ।
0: ଆଜ୍ଞା ତାମାନେ ବୃକ୍ଷରୋପଣ ଆଉ ବୃକ୍ଷ ଚାରା ବଣ୍ଟନ ସହିତ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଯେମିତି ଆପଣ କହିଲେ ସଚେତନତା ରଥ ଆରମ୍ଭ
1: ଜି
0: କରାଯାଇଛି ଆଉ ଏଲ୍ଇଡି ଭ୍ୟାନ୍ ମଧ୍ୟ ବୁଲିବା ପାଇଁ ଦିଆଯାଇଛି, ଯାହା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇପାରିବ ଏଇ ବୃକ୍ଷରୋପଣକୁ ନେଇ। ତା ସହିତ ଆପଣ କହିଲେ ବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମ ରହିଛି ବିଭିନ୍ନ ସ୍କୁଲ କଲେଜରେ, ବିଭିନ୍ନ ଅନୁଷ୍ଠାନରେ, ପ୍ରତିଷ୍ଠାନରେ, ବିଭିନ୍ନ ସ୍ଥାନରେ ଏଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ, ବୃକ୍ଷର ଯତ୍ନ, ବୃକ୍ଷର ଉପକାରିତା ଆଦି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସବୁ ରାଉରକେଲା ବନଖଣ୍ଡ ପକ୍ଷରୁ ହାତକୁ ନିଆଯାଇଛି ଆଉ ଏ ଦିଗରେ ମଧ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟ କରୁଛି। ତେବେ ସାର୍, ବର୍ତ୍ତମାନ ସମୟରେ ବୃକ୍ଷରୋପଣ, ବୃକ୍ଷର ଯତ୍ନ ଆଦିର ଆବଶ୍ୟକତା କେତେ ରହିଛି ଏବଂ ଏହାଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇପାରିବା?
1: ଯେମିତି ଶ୍ରୋତାମାନେ ଜାଣିଛୁ କି ରାଉରକେଲା କାହିଁକି ଇଣ୍ଡଷ୍ଟ୍ରିଆଲ ସିଟି ଅଛନ୍ତି, ତ ସେଥିପାଇଁ ସେ ବହୁତ ବହୁତ ଥରେ ପଲ୍ୟୁଟେଣ୍ଟ ଅଛନ୍ତି, ସେ ଅଲଗା ଅଲଗା ଗ୍ୟାସ୍ କାଢ଼ୁଛନ୍ତି ଅଲଗା ଅଲଗା ଇଣ୍ଡଷ୍ଟ୍ରିଜ ସେ। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜେନ୍, ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ କିନା କୋଲ, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ।
0: ଆଜ୍ଞା
1: ସେ ସଏଲ ରୋଜନ ବି କମ୍ କରିପାରିବେ, ଯେମିତିକି ନଦୀ ଅଛନ୍ତି, ନାଲା ଅଛନ୍ତି, ସେ ସଏଲ ରୋଜନ ବି କମ୍ କରିପାରିବେ।
0: ଆଜ୍ଞା
1: ତାପରେ ସେ ସାଉଣ୍ଡ ପଲ୍ୟୁସନରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି
0: ଆଜ୍ଞା
1: ଗୋଟେ ଇଣ୍ଡଷ୍ଟ୍ରିଆଲ ପାଖାପାଖି ଏରିଆ ପାଖାପାଖି ଅଗର ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ ସେ ନିବୃତ୍ତି ମିଳିବେ
0: ମାନେ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିବ ଯେଉଁଟା
1: ହେଇପାରିବେ।
0: ଆପଣ କହୁଛନ୍ତି, ତେଣୁ ବୃକ୍ଷରୋପଣ ଦ୍ୱାରା ଆମେ ବୃକ୍ଷର ଯାହା ଉପକାର ତାଠୁ ତ ପାଉଛନ୍ତି ପାଉଛନ୍ତି, ତା ଦ୍ୱାରା ଆମର ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କରିହେବ, ପ୍ରଦୂଷଣ ନିୟନ୍ତ୍ରଣ କରିହେବ, ତେଣୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦରକାର, ତା'ର ଯତ୍ନ ନେବା ଦରକାର, ଯାହାଦ୍ୱାରା ଆମ ପରିବେଶ ସବୁଜିମାମୟ ହୋଇପାରିବ ଏବଂ ଆମେ ଏକ ସ୍ୱାସ୍ଥ୍ୟକର ପରିବେଶ ପାଇପାରିବା, ଯାହାଦ୍ୱାରା ଆମ ଜୀବନ ସରସ ସୁନ୍ଦର ହୋଇପାରିବ। ତେବେ ଜଙ୍ଗଲ ନଷ୍ଟ ହେଉଛି ବୋଲି କୁହାଯାଏ ଆଉ ବିଭିନ୍ନ ସମୟରେ ଜଙ୍ଗଲ ନଷ୍ଟ ହେବାର ମଧ୍ୟ ଆମେ ଦେଖୁ, ଏହାଦ୍ୱାରା କ'ଣ ସବୁ ଅସୁବିଧା ହୁଏ ଆଉ ଜଙ୍ଗଲ ନଷ୍ଟର କାରଣ କ'ଣ, ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଆମେ କିପରି ଭାବରେ ଅସୁବିଧାରେ ପଡ଼ୁଛନ୍ତି ବା ଏହାଦ୍ୱାରା କ'ଣ ସବୁ ଅସୁବିଧା ହେଉଛି?
1: ଜଙ୍ଗଲ ନଷ୍ଟ କରିବାର ବହୁତ ଥର ରିଜନ ଅଛନ୍ତି, ଯେମିତି ପ୍ରଥମେ ସୁରୁ କରିହେବ କି ଗୋଟେ ଇଲିଗାଲ ଏନକ୍ରୋଚମେଣ୍ଟ ବି ଅଛନ୍ତି ସେର ଭିତରେ, ଆପଣ ଜାଣିଛନ୍ତି କି ରିଜର୍ଭ ଫରେଷ୍ଟ ବି ଅଛନ୍ତି ସେ ପାଖାପାଖି ବି କିଛି କିଛି ଜାଗା ଇଲିଗାଲ ଏନକ୍ରୋଚମେଣ୍ଟ ବି ଅଛନ୍ତି। ତାପରେ ଲୋକମାନେ କ'ଣ କରୁଛନ୍ତି, ସେ ପ୍ଲାଷ୍ଟିକ କିମ୍ବା ୱେଷ୍ଟ ସେ ଜଙ୍ଗଲ ଭିତରେ ପକାଇ ଦିଅନ୍ତି, ତାପରେ ଗଛ କାଟି ଦିଏ, ଇଲିଗାଲ ସ୍ମଗ୍ଲିଂ ବି ହୋଇପାରିବେ, ତାପରେ ସେ ମତଲବ ଅଲଗା ଅଲଗା ଜାଗାରେ ସେ କରୁଛନ୍ତି, ରାଉରକେଲାରେ ଏମିତି ନାହିଁ, ବଟ୍ ସେମିତି ମୁଁ ରିଜନ୍ ପଚାରିଥିଲି ତ ସେ ଅଲଗା ଅଲଗା ରିଜନ୍ ଥିଲେ କି ପଲ୍ୟୁସନ୍ ବି କିମ୍ବା ଅଲଗା ରିଜନ୍
0: ମାନେ
1: ନିଆଁ ବି,
0: ସେଥିମଧ୍ୟରେ ଜଙ୍ଗଲରେ ଯେଉଁ ନିଆଁ ଲଗେଇ
1: ନିଆଁ
0: ଦେଉଛନ୍ତି
1: ଲଗାଇ ଦେଇଛନ୍ତି, ସେ ବି ରିଜନ ଅଛନ୍ତି, ସେ
0: ଗୋଟେ ରିଜନ୍
1: ଅଲଗା ଅଲଗା ଜିନିଷ ଅଛି, ତା ଦ୍ୱାରା ଜଙ୍ଗଲ ନଷ୍ଟ କରାଯାଇଛି ଲୋକମାନଙ୍କ ଦ୍ୱାରା ଅଲଗା
0: ଆଜ୍ଞା।
1: ଅଲଗା ଜାଗାରେ।
0: ଆଉ ଏହା ଦ୍ୱାରା ଯେଉଁ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ବିଭିନ୍ନ ପ୍ରକାର କ୍ଷୟକ୍ଷତି ମଧ୍ୟ ହେଉଛି ଆଉ ବିଶେଷ କରି ହାତୀମାନେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ସେମାନେ ବାହାରକୁ ଆସୁଛନ୍ତି ଆଉ ହାତୀମାନଙ୍କ ଦ୍ୱାରା ମଧ୍ୟ କ୍ଷୟକ୍ଷତି ହେଉଛି, ଫସଲ ହାନି ହେଉଛି, ଜୀବନହାନି ହେଉଛି, ତେଣୁ ଏଇ ଯେଉଁ କ୍ଷୟକ୍ଷତିକୁ କିପରି ଭାବରେ ଆମେ ନିୟନ୍ତ୍ରଣ କରିପାରିବା, ପ୍ରତିକାର କିପରି ଭାବରେ କରାଯାଇପାରିବ ଏଇ ଯେଉଁ ଜଙ୍ଗଲ ନଷ୍ଟ ବା କ୍ଷୟକ୍ଷତି ହେଉଛି?
1: ଏହା ରୋକିବା ପାଇଁ ଆମର ବିଭାଗ ପକ୍ଷରୁ ଦୁଇ ତରଫ ପଦକ୍ଷେପ ନିଆଯାଉଛି। ସୋ ପ୍ରଥମେ ତ ଅଛନ୍ତି କି ଜଙ୍ଗଲ ଭିତରେ ହାତୀ ଏକାଙ୍କ ପାଇଁ ଖାଦ୍ୟ କିମ୍ବା ବାଁଶ ହଉ କି ବନାନା ହଉ କି ଫରେନ୍ ସ୍ପିସିଜ୍ ହଉ, ସେ ଜଳଛତ୍ର ସୃଷ୍ଟି କରାଯାଉଛି, ହାବିଟେଟ୍ ଏନରିଚମେଣ୍ଟ ବି କରାଯାଉଛି, ଅଲଗା ଅଲଗା ଏଫର୍ଟ ଲିଆଯାଉଛି କି ଜଙ୍ଗଲ ଭିତରେ କ'ଣ କରିହେବ କି ସେ ଜଙ୍ଗଲରେ ଭିତରେ ରହିବେ ବାହାର ପଶିବେ ନାହିଁ।
0: ଆଜ୍ଞା
1: ତାପରେ ଦ୍ୱିତୀୟ ଏଫର୍ଟ ଲିଆଯାଇଛି ଗାଁ ଭିତରେ କି ଗାଁ ପାଖାପାଖି ସୋଲାର ଫେନ୍ସିଂ ବି କିଆଯାଇଛି, ଏଲିଫେଣ୍ଟ ଟ୍ରେଞ୍ଚିଂ ବି ଖୋଳାଉଛି ଏବଂ ଆମର ଗଜବନ୍ଧୁ ବି ଅଛନ୍ତି କି କିମ୍ବା ଗଜ ସାଥୀ ଆପଣ କହୁଛନ୍ତି, ଗଜ ସାଥୀ କି ସ୍କ୍ୱାଡ ମାନେ ଅଛନ୍ତି ସେ ରେଗୁଲାର 24/7 ତାଙ୍କୁ ମନିଟର କରିବେ କି ହାତୀ କେଉଁପଟେ ଯାଇଛି, ସେ ତାଙ୍କୁ ରେଗୁଲାର ଟ୍ରେକିଂ କରିବେ।
0: ଆଜ୍ଞା
1: ତାପରେ ରାଉରକେଲା ଡିଭିଜନରେ AI କ୍ୟାମେରା ବି ଇନଷ୍ଟଲ କରାଯାଇଛି, ସେ ସବୁ ରେଲୱେ ଲାଇନ ପାଖାପାଖି ସେ ଇନଷ୍ଟଲ ହୋଇଛି, 5ଟା ଅଛନ୍ତି,
0: ଆଜ୍ଞା
1: ସୋ ସେଥିପାଇଁ ସେ ତାଙ୍କ 5 କିଲୋମିଟର ରେଡିୟସ୍ ଅଛନ୍ତି, ସେ 5 କିଲୋମିଟର ଭିତରେ ଟ୍ରେସ୍ କରିପାରିବେ କି କେଉଁଠି ହାତୀ ଅଛି,

0: ସେ କିମ୍ବା କି ରେଲ ଲାଇନ ପାଖରେ ଅଛନ୍ତି କ'ଣ, ତାପରେ ସେ ଆଲର୍ଟ ଜେନେରେଟ୍ କରିକି ବହୁତ ଫରେଷ୍ଟ ଅର୍ ରେଲୱେ ଡିପାର୍ଟମେଣ୍ଟକୁ ସେ ଅବଗତ କରାଇଛି, ତାପରେ ସେ କସନ ଲଗାଇକି ସେ ତାଙ୍କୁ ଇଜିଲି କ୍ରସ୍ କରିହେବ।
1: ଆଜ୍ଞା।
0: ତ ସେମିତି ଅଲଗା ଅଲଗା ଜିନିଷ ଚାଲୁଛି କି ସେମିତି ହାତୀ ମନୁଷ୍ୟ ସେ କନଫ୍ଲିକ୍ଟ ଅଛନ୍ତି ସେ କାମ ହୋଇପାରିବେ।
1: ମାନେ ହାତୀମାନଙ୍କର କ୍ଷୟକ୍ଷତିକୁ ରୋକିବା ପାଇଁ, ହାତୀଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ଆପଣଙ୍କର AI କ୍ୟାମେରା ବ୍ୟବସ୍ଥା କରାଯାଇଛି,
0: କରାଯାଇଛି
1: ଆଉ ତା ସହିତ ଆପଣମାନଙ୍କର ଯେଉଁ ଜଙ୍ଗଲରେ ଯତ୍ନ ନେବା ପାଇଁ ଯେମିତି ବନ ସୁରକ୍ଷା ସମିତି ହେଉ କି ଗଛ ସାଥୀ ଯେଉଁ କହିଲେ ସେମାନେ ବି ଅଛନ୍ତି, ଆପଣମାନଙ୍କର ବନ ବିଭାଗର କର୍ମଚାରୀମାନେ ଅଛନ୍ତି ଯେଉଁମାନେ ତାଙ୍କର ଯାତାୟାତ ଉପରେ ନଜର ରଖୁଛନ୍ତି, ଦୃଷ୍ଟି ରଖୁଛନ୍ତି, ଏବଂ ସେମାନେ କ୍ଷୟକ୍ଷତି ଯେମିତି ବିଶେଷ ଭାବରେ ନ କରିବେ ସେଥିପାଇଁ ପ୍ରଚେଷ୍ଟା କରାଯାଉଛି। ଆଉ ବିଶେଷ କରି ତାଙ୍କର ଜଙ୍ଗଲ ନଷ୍ଟ ଦ୍ୱାରା ଯେଉଁ ଅସୁବିଧା ହେଉଛି, ବାସସ୍ଥାନ ସେମାନେ ହରଉଛନ୍ତି, ତାଙ୍କ ବାସସ୍ଥଳୀ ଉପରେ ପ୍ରଭାବ ପଡ଼ୁଛି, ତେଣୁ ସେଭଳି ନ ହେବା ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ଆପଣ କହିଲେ ରାଉରକେଲା ବନଖଣ୍ଡ ପକ୍ଷରୁ। ତେବେ ସାର୍ ଏଇଠି କୁହନ୍ତୁ ଯେ ବନ୍ୟ ସମ୍ପଦର ସୁରକ୍ଷା କିପରି ଭାବରେ କରିପାରିବା, ଏ ଦିଗରେ ବନ ବିଭାଗ ଓ ରାଉରକେଲା ବନଖଣ୍ଡ ପକ୍ଷରୁ କି କି ପଦକ୍ଷେପ ନିଆଯାଇଛି?
0: ଜଙ୍ଗଲର ସୁରକ୍ଷା କେବଳ ବନ ବିଭାଗ ଦ୍ୱାରା ଅସମ୍ଭବ, ଆପଣ ଜାଣିଛନ୍ତି କି। ଏଥିପାଇଁ ଆମେ ଲୋକମାନଙ୍କ ସାହାଯ୍ୟ ନେଇକି ସେମିତିକି BSS ଗଠନ କରାଯାଇଛି, ବନ ସୁରକ୍ଷା ସମିତି ଗଠନ କରାଯାଇଛି, କି ଗାଁ ଲୋକମାନେ ଆମର ଫରେଷ୍ଟ ଗାର୍ଡ ମାନଙ୍କ ମିଶିକି ସେ ଜଙ୍ଗଲର ସେ ସୁରକ୍ଷା କରିବେ,
1: ଆଜ୍ଞା
0: ସୁରକ୍ଷା କରିବେ କି ସେଠି କ'ଣ ହେବେ କି ସେ ସୁରକ୍ଷାରେ ଆମର ହେଲ୍ପ କରିବେ। ଅର୍ ତାଙ୍କୁ ବି NTFP ସେ ଅଲଗା ସାଲ୍ ଲିଭ୍ସ କି ଅଲଗା ଅଲଗା NTFP ଯେଉଁ ବି ଅଛନ୍ତି ତାଙ୍କୁ ବି ଦିଆହେବ, ସେତିକି ତାଙ୍କ ବି ଲାଇଭଲିହୁଡ଼ ହେଇଯାଇଛି ଅର୍ ଜଙ୍ଗଲକୁ ବି ପ୍ରୋଟେକ୍ସନ୍ ହେଇଯାଇଛି।
1: ଆଜ୍ଞା।
0: ତାପରେ ଲାଷ୍ଟ ଇୟରରେ ସେ ବିଶେଷ ମାନଙ୍କୁ ସେ ବର୍ମି କମ୍ପୋଷ୍ଟ ପ୍ରଡକ୍ସନ୍ ବି 2-3 ବର୍ଷ ହେଇଗଲା, ସେ ବର୍ମି କମ୍ପୋଷ୍ଟ ବି ରେଗୁଲାରଲି ସେ ପ୍ରଡ୍ୟୁସ୍ କରୁଛନ୍ତି, ସେ
1: ଆଜ୍ଞା
0: ବର୍ମି କମ୍ପୋଷ୍ଟ ପାଇଁ ତାଙ୍କୁ ଲାଇଭଲିହୁଡ଼ ପରିପୂର୍ତ୍ତି ହେଇଯାଇଛି। ତ ସେମାନେ ବି ସେମିତି ସେ ମୋଟିଭେଟ୍ ହେଇଯାଇଛି କି ସେ ବି ଜଙ୍ଗଲର ରକ୍ଷା କରିବେ, ତାଙ୍କ ବି ଲାଇଭଲିହୁଡ଼ ଚାଲିପାରିବେ।
1: ଆଜ୍ଞା ଆଜ୍ଞା।
0: ତାପରେ ଅଲଗା ଅଲଗା ସ୍କୁଲ ଅଛନ୍ତି କି କିମ୍ବା କଲେଜ ଅଛନ୍ତି କିମ୍ବା ଅଲଗା ଅଲଗା ଇନଷ୍ଟିଚ୍ୟୁଟ୍ ଅଛନ୍ତି, ମାଇନିଂ କମ୍ପାନୀ ଅଛନ୍ତି, ତାଙ୍କ ସାଙ୍ଗ ବି ମିଶିକି ଅଲଗା ଅଲଗା ତାଙ୍କୁ ପ୍ଲାଣ୍ଟେସନ୍ ନିଆଯାଇଛି, ଆୱେରନେସ୍ ରେଲି ବି କରାଯାଇଛି, ଅର୍ ସ୍କୁଲ ଭିତରେ ବି ଇକୋ କ୍ଲବ୍ସ ବି ଚାଲିଛି, ସବୁ ଅଲଗା ଅଲଗା ଆୱେରନେସ୍ ଜିନିଷ ବି ଚାଲିଛି।
1: ଆଜ୍ଞା। ଏ ଯେଉଁ କହିଲେ ବିଭିନ୍ନ କର୍ମଚାରୀ ଅଛନ୍ତି ଆଉ ଜଙ୍ଗଲର ଯତ୍ନ ନେବା ପାଇଁ ବନ ସୁରକ୍ଷା ସମିତି ମଧ୍ୟ ରହିଛନ୍ତି, ସେମାନଙ୍କ ଯେଉଁ ସଦସ୍ୟମାନେ ରହିଛନ୍ତି ସେମାନେ ଜଙ୍ଗଲ ସୁରକ୍ଷା କରିବା ପାଇଁ କାମ କରୁଛନ୍ତି, କେବଳ ଜଙ୍ଗଲ ନୁହେଁ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ମଧ୍ୟ ସେମାନେ ଯତ୍ନ ନେଉଛନ୍ତି ବା ବିଶେଷ ଧ୍ୟାନ ଦେଉଛନ୍ତି, ସେମାନଙ୍କ ପାଇଁ କ'ଣ ସବୁ ସୁବିଧା ସୁଯୋଗ ରହିଛି? ତାଙ୍କୁ କିଛି ପୁରସ୍କାର ଦିଆଯାଉଛି ନା ତାଙ୍କ ପାଇଁ କିଛି ଜୀବନ ଜୀବିକା ପାଇଁ ବ୍ୟବସ୍ଥା କରାଯାଇଛି?
0: ଆପଣ ସେମିତି ପଚାରିଛନ୍ତି କି BSSକୁ ବି ପ୍ରତ୍ୟେକ ବର୍ଷରେ BSS ମାନ ବି ସେ ସମ୍ମାନିତ ହେଉଛି, ଅନରେବଲ୍ CM ବି ତାଙ୍କୁ ସମ୍ମାନିତ କରାଇଛି ଏଭ୍ରି ବର୍ଷ। ତାପରେ ଯେଉଁ ଲୋକମାନେ ଭଲ କାମ କରନ୍ତି ତାଙ୍କୁ ବି ପ୍ରକୃତି ମିତ୍ର ପ୍ରକୃତି ବନ୍ଧୁ ବି ଆୱାର୍ଡ଼ ଦିଆଯାଇଛି। ତାପରେ ସେ ଫରେଷ୍ଟ ଗାର୍ଡ ଫରେଷ୍ଟ ରେଞ୍ଜ ଅଫ ସେମାନେ ତାଙ୍କୁ ବି ଅନରେବଲ୍ CM ଅଛନ୍ତି ସେ ବି ସମ୍ମାନିତ କରାଯାଇଛି ପ୍ରତ୍ୟେକ ବର୍ଷର, ତାଙ୍କ ବି ଷ୍ଟେପ୍ ନିଆଯାଇଛି କି ସେ ବି ମୋଟିଭେଟ୍ ରହିବେ କି କାମ କରିବା ପାଇଁ କି ସେ ସମ୍ମାନିତ ହୋଇପାରିବେ।
1: ଆଜ୍ଞା।
0: ଅର୍ ସେମିତି ସ୍କୁଲକୁ ବି ଅର୍ ଗ୍ରାମ ପଞ୍ଚାୟତ ଯେଉଁ ବି ଭଲ କାମ କରନ୍ତି ତାଙ୍କୁ ବି ସମ୍ମାନିତ କରାଯାଇଛି ପ୍ରତ୍ୟେକ ବର୍ଷର,
1: ଆଜ୍ଞା।
0: ଯେଉଁ ପ୍ରତ୍ୟେକ ଷ୍ଟେକ୍ ହୋଲ୍ଡର ସବୁ ତାଙ୍କୁ ସାଥ ନେଇକି ଜଙ୍ଗଲ ବିଭାଗ କାମ କରୁଛି, ଅର୍ ଫ୍ୟୁଚରରେ ବି ମୁଁ ଚେଷ୍ଟା କରିବି କି ଏମିତି କାମ ଚାଲିବେ।
1: ନିହାତି ଭାବରେ, କାରଣ ବନ ସୁରକ୍ଷା ବା ଜଙ୍ଗଲ ସୁରକ୍ଷା କରିବା କେବଳ ବନ ବିଭାଗର କାମ ନୁହେଁ, ଏଥିପାଇଁ ସମସ୍ତଙ୍କର ସହଯୋଗ ଦରକାର। ଆଉ ବ୍ୟକ୍ତିଗତ ଭାବରେ ଯଦି ପ୍ରତ୍ୟେକ ଆମେ ସଚେତନ ହେବା, ଆମ ପରିବେଶର ସୁରକ୍ଷା କରିବା, ବୃକ୍ଷରୋପଣ କରିବା, ସବୁଜିମୟ ପରିବେଶ ସୃଷ୍ଟି କରିବା ପାଇଁ ଯତ୍ନଶୀଳ ହେବା, ତା ସହିତ ଜଙ୍ଗଲ ସୁରକ୍ଷା କରିବା, ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା, ତାହାଦ୍ୱାରା ଆମର ଜଙ୍ଗଲ ସୁରକ୍ଷିତ ହୋଇ ରହିପାରିବ ଏବଂ ଆମେ ମଧ୍ୟ ସୁରକ୍ଷିତ ହୋଇ ରହିପାରିବା। ତେବେ ସାର୍, ଏଇ ଯେଉଁ ବିଭିନ୍ନ କଥା ରାଉରକେଲା ବନଖଣ୍ଡ ପକ୍ଷରୁ କରାଯାଉଛି ସବୁଜିମୟ ପରିବେଶ ସୃଷ୍ଟି କରିବା ପାଇଁ, ଆପଣ ଯେମିତି କହିଲେ ବୃକ୍ଷରୋପଣ ଉପରେ ଦୃଷ୍ଟି ଦିଆଯାଉଛି, ବୃକ୍ଷ ଚାରା ବଣ୍ଟନ କରାଯାଉଛି, ଚଳିତ ବର୍ଷ ଏଥିପାଇଁ କିଛି ଧାର୍ଯ୍ୟ କରାଯାଇଛି, କେତେ କ'ଣ ବୃକ୍ଷ ଚାରା ରୋପଣ କରିବାର ଅଛି?
0: ପ୍ରତ୍ୟେକ ବର୍ଷ ବି ସେ ଲାଷ୍ଟ ଗତ ବର୍ଷ ବି ପାଖାପାଖି 3 ଲକ୍ଷ ଉପରେ ପ୍ଲାଣ୍ଟେସନ୍ ହୋଇଛି, 3 ଲକ୍ଷ ସାପ୍ଲିଂ ଉପରେ ପ୍ଲାଣ୍ଟେସନ୍, ଏ ବର୍ଷ ମୁଁ ଚେଷ୍ଟା କରିବି କି ସେମିତି ଟଚ୍ କରିପାରିବେ।
1: ଆଜ୍ଞା।
0: ସେମିତି ସେ ଡିପାର୍ଟମେଣ୍ଟ ଆଗରେ ଅଛନ୍ତି, ଲାଷ୍ଟ ଲାଷ୍ଟ ଇୟର ତ ସେ ଏକ ପେଡ଼ ମାଓ କେ ନାମ ଭିତରେ ଏକ ପେଡ଼ ମାଓ କେ ନାମ 2.2 ଭିତରେ ସୁନ୍ଦରଗଡ଼ ଜିଲ୍ଲା ଟପ୍ କରାଯାଇଛି, ସେଥି ଭିତରେ ଆଇ ଥିଙ୍କ ସୁନ୍ଦରଗଡ଼ 14 ଲକ୍ଷ କିଛି ପ୍ଲାଣ୍ଟେସନ୍ ସେଦିନ ହିଁ ସେ ରେଜ୍ କରାଯାଇଛି, ସେ ସେ ପ୍ଲାଣ୍ଟ କରାଯାଇଛି।
1: ଆଜ୍ଞା।
0: ସେ ଏମିତି ଏମିତି ଯେମିତି ଡିପାର୍ଟମେଣ୍ଟ ଟାର୍ଗେଟ୍ ଅଛନ୍ତି ସେ ତ ଚାଲିବେ, ତାପରେ ସବୁ ଲୋକମାନଙ୍କୁ ମିଶିକି ସ୍କୁଲମାନଙ୍କୁ ସବୁ ଅଲଗା ଅଲଗା ଷ୍ଟେକ୍ ହୋଲ୍ଡର ମିଶିକି ଅଲଗା ଅଲଗା ଜାଗାରେ ବି ସେ ପ୍ଲାଣ୍ଟେସନ୍ ଚାଲିଛି। ତ ମୁଁ ଆଶା କରିବି କି ସେ ବହୁତ ଭଲ ନମ୍ବର ଆସିବେ ଲାଷ୍ଟ ଯେମିତି ପ୍ଲାଣ୍ଟେସନ୍ ଇୟର୍ ସରିଯିବେ।
1: ଆଜ୍ଞା ସାର୍, ଯେମିତି ଆପଣ କହିଲେ

0: ପ୍ରତ୍ୟେକ ବର୍ଷ ଚେଷ୍ଟା କରାହେଉଛି କେମିତି ଅଧିକରୁ ଅଧିକ ବୃକ୍ଷରୋପଣ ହୋଇପାରିବ, ଆଉ ସେଇ ତାହାକୁ ଦୃଷ୍ଟିରେ ରଖି ଆପଣ ମଧ୍ୟ ଚେଷ୍ଟା କରିବେ ଯେମିତି ଚଳିତ ବର୍ଷ ଆହୁରି ଅଧିକ ବୃକ୍ଷ ଚାରା ବଣ୍ଟନ ହେଉ କି ବୃକ୍ଷରୋପଣ ହେଉ କରାଯାଇପାରିବ, ଏବଂ ବୃକ୍ଷର ଯତ୍ନ ନେବା ପାଇଁ ଯେମିତି ଯାହା ସଚେତନତା ସୃଷ୍ଟି କରିବା ଦରକାର ତାହା ମଧ୍ୟ ରାଉରକେଲା ବନଖଣ୍ଡ ପକ୍ଷରୁ ଏବଂ ଆପଣଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସେସବୁ ମଧ୍ୟ ହୋଇପାରିବ, ଏହା ଆମେ ନିଶ୍ଚିତ ଭାବରେ ଆଶା କରିବା। ତେବେ ସାର୍, ବୃକ୍ଷରୋପଣ, ବୃକ୍ଷର ଯତ୍ନ ବା ବୃକ୍ଷର ସୁରକ୍ଷା ନେଇ ବା ଜଙ୍ଗଲର ସୁରକ୍ଷା ଦିଗରେ ଲୋକମାନେ ଏବେ କେତେ ସଚେତନ ଅଛନ୍ତି, ଏଥିପାଇଁ ସଚେତନତା ସହଭାଗିତାର ଆବଶ୍ୟକତା କେତେ ରହିଛି?
1: ଏବେ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ସଚେତନ ଅଛନ୍ତି, କିନ୍ତୁ ସେ ସୋସିଆଲ ମିଡ଼ିଆ ୟୁଜ୍ କରୁଛି, ସେ ଟିଭି ଦେଖୁଛି, ତ ଲୋକମାନେ ଆୱେର ଅଛନ୍ତି କି କ'ଣ ପ୍ରଭାବ ହୋଇଛି କ୍ଲାଇମେଟ୍ ଚେଞ୍ଜ କ କ'ଣ ସେ ଯତ୍ନ ନେବେ, ତାପରେ ତାଙ୍କ ଫ୍ୟୁଚର ଜେନେରେସନ୍ ଭଲ ରହିବେ। କିନ୍ତୁ କେବଳ ସରକାରୀ ଉଦ୍ୟମ ଜ୍ୟେଷ୍ଠ ନୁହେଁ, ଜନସାଧାରଣ ସହଭାଗିତା ପବ୍ଲିକ ପାର୍ଟିସିପେସନ୍, ବିନା ଗଛ ଲଗାଇ ତା ବଞ୍ଚାଇବା ଅସମ୍ଭବ ଅଛନ୍ତି। ଲୋକମାନେ ନିଜେ ଆଗୁଡ଼ି ଆସିପାରିବେ, ଗଛର ଯତ୍ନ ନେବା ଦରକାର ଅଛନ୍ତି।
0: ଆଜ୍ଞା ସାର୍,
1: ସେମିତି ଅଲଗା ଅଲଗା ଷ୍ଟେପ୍ ନିଆଯାଇଛି, ମୁଁ ଆପଣଙ୍କୁ ପ୍ରଥମେ ବତାଇଛି ସେ କ'ଣ ଚାଲିଛି।
0: ଆଜ୍ଞା,
1: ସେ ଲୋକମାନଙ୍କୁ ସେମିତି ଇନଭଲ୍ଭ କରାଯାଇଛି ଆମର ପ୍ଲାଣ୍ଟେସନ୍ ଡ୍ରାଇଭ୍ରେ, ବନ ମହୋତ୍ସବରେ, ଅଲଗା ଅଲଗା ଫଙ୍କସନ୍ରେ।
0: ଆଜ୍ଞା ସାର୍, ତେବେ ଏଇଠି କୁହନ୍ତୁ ସାର୍, କେଉଁ କେଉଁ ଦିଗ ପ୍ରତି ସଚେତନ ରହିଲେ ଆମେ ସ୍ୱଚ୍ଛ, ସବୁଜ ତଥା ସୁସ୍ଥ ପରିବେଶ ବା ସବୁଜିମାମୟ ପରିବେଶ ସୃଷ୍ଟି କରିପାରିବା?
1: ସାର୍, ପ୍ରଥମେ ଲୋକମାନଙ୍କୁ ତ ବ୍ୟବହାର ଚେଞ୍ଜ କରିବାକୁ ପଡ଼ିବ, ସେମିତିକି ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ।
0: ଆଜ୍ଞା,
1: କେମିତିକି ସେ ନନ୍ ଡିଗ୍ରେଡେବଲ୍ ଅଛନ୍ତି ପଲିଥିନ, ତାଙ୍କ ବହୁତ ବିକଟ ଇମ୍ପାକ୍ଟ ଅଛନ୍ତି ପର୍ଯ୍ୟାବରଣ ଉପରୁ।
0: ଆଜ୍ଞା,
1: ୱେଷ୍ଟକୁ ଠିକ୍ ଭାବରେ ପରିଚାଳନ କରନ୍ତୁ, ତାଙ୍କୁ ରିସାଇକ୍ଲିଂ କରନ୍ତୁ, 3R 5R, ଯେଉଁଠି ଅନରେବଲ୍ ପ୍ରାଇମ୍ ମିନିଷ୍ଟର ଲାଷ୍ଟ ୱାର୍ସରେ କହୁଥିଲେ ସର୍କୁଲାର ଇକୋନୋମି ପାଇଁ, ତ ତାଙ୍କୁ ରିସାଇକ୍ଲ କରିହେବ, ତାଙ୍କୁ ଅଗେନ୍ ୟୁଜ୍ କରିହେବ, ତ 3R 5R ପ୍ରିନ୍ସିପଲ୍ ନିଜକୁ ଆପଣାଇବାକୁ ପଡ଼ିବ, ନିଜକୁ ପଶିବାକୁ ପଡ଼ିବ।
0: ଆଜ୍ଞା,
1: ବିଦେଶୀ ଗଛ ଅପେକ୍ଷା ଆମର ଦେଶୀ ଗଛ, ଯେମିତିକି ନିମ୍ ଗଛ, ବଡ଼ ଗଛ, ଆମ୍ବ ଗଛ, ସେ ଲଗାଇବାକୁ ପଡ଼ିବ।
0: ଆଜ୍ଞା,
1: ବିଦେଶୀ ଗଛ ତ ତାଙ୍କ ଅଲଗା ଇମ୍ପାକ୍ଟ ଅଛନ୍ତି, ସେମିତି ଯେଉଁ ଗଛ ମାନେ ସେ ସୁଟେବଲ୍ ଅଛନ୍ତି ସେ ପରିବେଶ ପାଇଁ, ସେହି ମୁଁ ଚେଷ୍ଟା କରିବି କି ସେହି ଲୋକମାନେ ସେହି ଲଗାଇବେ।
0: ଆଜ୍ଞା, ତେବେ ସାର୍, ଆପଣ ଯେମିତି କହିଲେ ରାଉରକେଲା ବନଖଣ୍ଡ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି ଜଙ୍ଗଲ ସୃଷ୍ଟି କରିବା ପାଇଁ, ଜଙ୍ଗଲର ଯତ୍ନ ନେବା ପାଇଁ, ଲୋକଙ୍କୁ ସଚେତନ କରିବା ପାଇଁ, ଏବଂ ଆପଣ ମଧ୍ୟ ବ୍ୟକ୍ତିଗତ ସ୍ତରରେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି ଆଉ ଆଗକୁ ମଧ୍ୟ ଦେବେ, ଏହା ଆମେ ଆଶା କରିବା। ତେବେ ସାର୍, ଏକ ପେଡ଼ ମା କେ ନାମ 2.0 ଯାଇଛି ବିଗତ ବର୍ଷରେ, ଚଳିତ ବର୍ଷ ଏହି ଏକ ପେଡ଼ ମା କେ ନାମ ବା ମାଆଙ୍କ ନାମରେ ବୃକ୍ଷଟିଏ ତୃତୀୟ ଭାଗ ବା 3.0 ଏଇ ଅଭିଯାନ ଜାରି ରହିଛି, ଏଇ ବିଷୟରେ ଟିକେ କହିବେ।
1: ଲାଷ୍ଟ ୱର୍ଷ ସେମିତି ହିଁ ଏ ବର୍ଷ ବି ସେ କ୍ୟାମ୍ପେନ୍ ଚାଲିଛି, ଅନରେବଲ୍ PM ନରେନ୍ଦ୍ର ମୋଦିଜୀ କେ ମାର୍ଗଦର୍ଶନ ମେ ଏକ ପେଡ଼ ମା କେ ନାମ 3.0 ଇସ୍ ସାଲ ବି ଇସ୍ ବର୍ଷ ବି ଜାରି ହେ, ତୋ ମୁଁ ଆପ ସବସେ ଆଶା କରତା ହୁଁ କି ଆପ ହମାରେ ଇସ୍ ମିଶନ କା ସହଭାଗିତା ମେଁ ହିସ୍ସା ନିଭାଇଏ ଔର ଇସ୍ ଦେଶ କୋ ଔର ଇସ୍ ରାଉରକେଲା ସିଟି କୋ ଗ୍ରୀନ ବନାନେ ମେଁ ହମାରୀ ମଦଦ କିଜିଏ।
0: ତେବେ ଏଇ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆମର ଏଇ ଆଲୋଚନା ଶୁଣୁଥିବା ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ଶେଷରେ ଏକ DFO ଭାବରେ ମୁଁ କହିବାକୁ ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ।
0: ଆଜ୍ଞା,
1: ଗଛ ଆମର ପ୍ରାଣ ଅଛନ୍ତି, ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆବେ ଜିଆ ତାର ହିଁ ଯତ୍ନ ନେବାକୁ ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା।
0: ସାର୍, ଆପଣ ଯେମିତି ଆମର ଆଲୋଚନା ଶୁଣିଥିବା ଶ୍ରୋତାମାନଙ୍କୁ ଆପଣ ନିଜ ବାର୍ତ୍ତା ଦେଲେ ଯେ ବୃକ୍ଷ ରୋପଣ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତାକୁ ବଡ଼ କରିବା, ନିଜର ପୁଅ ଝିଅ ଭଳି ତାକୁ ଯଦି ଆମେ ବଡ଼ କରିପାରିବା ତାହେଲେ ନିହାତି ଭାବରେ ଆମେ ସେହି ବୃକ୍ଷ ଦ୍ୱାରା ଆମେ ନିଜେ ଉପକୃତ ହେବା ସହିତ ଆମର ଭବିଷ୍ୟତ ପିଢ଼ି ଯେଉଁମାନେ ଅଛନ୍ତି ସେମାନେ ନିହାତି ଭାବରେ ଉପକୃତ ହୋଇପାରିବେ। ତେବେ ସାର୍, ଆପଣ ଯେମିତି କହିଲେ ବୃକ୍ଷ ରୋପଣ, ବୃକ୍ଷର ଯତ୍ନ, ଜଙ୍ଗଲ ସୁରକ୍ଷା ଏବଂ ବିଶେଷ କରି ଏଇ ଯେଉଁ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ବିଶେଷ କାର୍ଯ୍ୟକ୍ରମ ସବୁ ବନ ବିଭାଗ ହେଉ କି ଆପଣଙ୍କର ରାଉରକେଲା ବନଖଣ୍ଡ ପକ୍ଷରୁ କରାଯାଉଛି, ସେଥିରେ ନିହାତି ଭାବରେ ଲୋକମାନେ ସଚେତନ ହେବା ସହିତ ବୃକ୍ଷର ଉପକାରିତା ବିଷୟରେ ଜାଣିବେ, ସଚେତନ ହେବେ, ତା ପାଇଁ ଆପଣ ଯେମିତି କହିଲେ ସଚେତନତା ରଥ, ସବୁଜ ରଥ ଆପଣଙ୍କର ଭ୍ରମଣ କରୁଛି, ତା ସହିତ LED ଭ୍ୟାନ୍ ମଧ୍ୟ ବୁଲିବା ପାଇଁ ଦିଆଯାଇଛି, ଆପଣମାନେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସୂଚନା ଦେଉଛନ୍ତି, ଲୋକମାନଙ୍କୁ ସଚେତନ କରୁଛନ୍ତି ଏହି ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ, ତାଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ। ତେବେ ଯାହା ହଉ ସାର୍, ଆପଣ କାର୍ଯ୍ୟବ୍ୟସ୍ତତା ଭିତରୁ କିଛି ସମୟ ବାହାର କଲେ, ଆକାଶବାଣୀ ରାଉରକେଲାକୁ ଆସିଲେ, ଆମର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଏବଂ 77ତମ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିଥିବାରୁ ଆମର ଶ୍ରୋତାଙ୍କୁ ବନମତ୍ସ୍ୟ ସପ୍ତାହ ପାଳନ ସମ୍ପର୍କରେ କିଛି

ପର୍ଯ୍ୟାପ୍ତ ନିଦ୍ରା ବା ସ୍ଲିପ୍, ସେମାନେ ଯେପରି ପ୍ରତିଦିନ 7ରୁ 8 ଘଣ୍ଟା ଗଭୀର ନିଦ୍ରା ଯାଆନ୍ତି ତାହା ନିଶ୍ଚିତ କରନ୍ତୁ। ସାମାଜିକ ଏବଂ ମାନସିକ ସନ୍ତୋଷ, ସେମାନଙ୍କ ସହିତ ସମୟ ବିତାନ୍ତୁ, ସେମାନଙ୍କ କଥା ଶୁଣନ୍ତୁ ଏବଂ ପରିବାରର ଛୋଟ ବଡ଼ ନିଷ୍ପତ୍ତିରେ ସେମାନଙ୍କର ମତାମତ ନିଅନ୍ତୁ, ଯାହାଦ୍ୱାରା ସେମାନେ ନିଜକୁ ଏକାକୀ ମନେ କରିବେ ନାହିଁ। ଔଷଧ ଉପରେ ଧ୍ୟାନ ବା ମେଡିକେସନ, ସେମାନେ ଠିକ୍ ସମୟରେ ଔଷଧ ଖାଉଛନ୍ତି କି ନାହିଁ ତାହା ଧ୍ୟାନ ଦିଅନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ନୂଆ ଔଷଧ ଦିଅନ୍ତୁ ନାହିଁ। ହଁ ଶ୍ରୋତା ବନ୍ଧୁ, ପିତାମାତାଙ୍କୁ ସର୍ବଦା ହସ ଖୁସିରେ ରଖିବା ହିଁ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି।

ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା ଟ୍ୟୁନ୍ କରିଛନ୍ତି 102.6 FM। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। 7008248758। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 8 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ସମାଚାର ପ୍ରଭାତ, ପରେ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

0: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତୀ ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଳ ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁର

ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତରଛ ମହାପ୍ରଭୁ ଯେଉଁ ଆସନ୍ତି ସେ ସିଂହାରୀ ଗୋଷ୍ଠୀର ଲୋକ ସେ ଆସିଲେ ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲି। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦେବ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦେବ ଜୁଆର ପାଖରେ ଆପଣଙ୍କର ଭିତରଛ ଅଖଣ୍ଡ ପ୍ରତିହାରୀ ମେକଅପ୍ ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟବି ଜୟଦ୍ୱାର ଖୋଲେ। ଜୟବ ଜୟଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତାପରେ ସେ ଭିତରେ ଶୋଧ ହୁଏ। ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ। ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠେଇକରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମା ଡାକ ଦିଅନ୍ତି। ତାପରେ କଳାହାଟ ଦ୍ୱାର ଖୋଲେ। କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବସ୍ତ ହୋଇଯାଇଥିବ ତାକୁ ଭିତରଛ ମହାପ୍ରଭୁ ସଜ ସଜାଡ଼ କରନ୍ତି। କଲାପରେ ଜୟବିଜ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବିଜ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି। ଗଡ଼ାଗଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତୀ କରନ୍ତି। ମଙ୍ଗଳା ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହୋଇଥିବ ସେ ବଡ଼ସିଂହାର ବିଷକୁ ମହିଳମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିଷମୟ ହୋଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି ତାକୁ ମହିଳମ କରି ତଡ଼ପୁତରି କରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନାଦି କାର୍ଯ୍ୟ କରିବା ପାଇଁ ତଡ଼ପୁତରି ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସନୀମାନେ ସିଂହାରୀମାନେ ସିଂହାସନ ଉପରେ ଓହ୍ଲାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘେସରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତରେ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରକୁ ଉଠନ୍ତି। ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥଙ୍କର ବେଶ ହୁଏ।

ଏ ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଟ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଞ୍ଚ ବାର ପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନ ବାର ଅନୁସାରେ ଏ ଯେଉଁ ପାଟ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଳା ପୂଜା ହୋଇ ପୂଜାମଣ୍ଡମାନେ ତ କରନ୍ତି। ଦ୍ୱାରପଳା ପରେ ଧୂପ ବଲ୍ଲଭ, ବଲ୍ଲଭ ଉପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମ ମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦ୍ୱୀପଦୀପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବରେ ପିନ୍ଧିଥିବା ଯେଉଁ ନାକୁଆଚି ଗୁଣା ଧର ଏ ପୁଷ୍ପରେ ଯେଉଁ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ହେଇଯାଉଛି। ଦ୍ୱୀପଦୀପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଦୀପ ବେଶ ହୁଏ। ସନ୍ଧ୍ୟା ଦୀପ ଅବସରରେ ସେମିତି ପାଟ ପିନ୍ଧନ୍ତି। ପାଟ ପିନ୍ଧିଲା ପରେ ଫୁଲମାଳରେ ବେଶ ହୁଅନ୍ତି। ହୋଇକରି ସିଙ୍ଗାରୀମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି। ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାଗୁଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି। ତାପରେ ସନ୍ଧ୍ୟା ଦୀପ ହୁଏ।

ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗ ଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା।

0: ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠ ବେଷ୍ଟନ କରେ ତାର ନାମ ଅଧରମାଳା। ଚିତା ନାମକ ପୁଷ୍ପାଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ, ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତିରେ ବେଶ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବେ, ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନ ନେଇକି କରନ୍ତି। ପ୍ରତ୍ୟେକ ଜଗନ୍ନାଥଙ୍କର ଚନ୍ଦନ ଲାଗିବେ, ଚନ୍ଦନ ଲାଗିରେ ମେପାକ ମେକାପ ଚନ୍ଦନ ଆଣନ୍ତି, ପ୍ରତିଆରୀମାନେ ଡାକ ଦିଅନ୍ତି, ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନ ଲାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ଆପଣଙ୍କର ଅଧର କରପଲ୍ଲବ ହୃଦପଦକ ଚନ୍ଦ୍ରିକା ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି, ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜେ ହୁଏ। ପଲଙ୍କ ବିଜେ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତି କରନ୍ତି। ପହୁଡ଼ ଆଳତି କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମୁଣି କରାଯାଏ, ତା'ପରେ ପହୁଡ଼ ଆଳତି କରାଯାଏ। କଲା ପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜେ କରି ଆଣି ଆପଣଙ୍କ ଜୟ ଜୁଆର ପାଖରେ ଶୟନ ଠାକୁରଙ୍କୁ ଆଳତି କରାଯାଏ। ଆଳତି କରାଯାଏ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ, ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପୌଢ଼ନୀତି ସମ୍ପନ୍ନ ହୁଏ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଁଡ଼ିକିରି ସ୍ନାନ ବିଧିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ, ଏବଂ ସ୍ନାନ ବିଧି ଉପରେ ଯେଉଁ ଗଜବୋଧାନ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳଙ୍କ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜବୋଧାନ ବେଶ କରନ୍ତି। ସେହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧାଯାଏ, ରୁନ୍ଧାଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ। ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ଚୁଳ ସବୁ ମଠରୁ ଆସିଥାଏ, ସେ ଚୁଳ ଲାଗି ହୁଏ, ଚିତା ଲାଗି ହୁଏ, ଯେଉଁ ସୁନା ଚିତା ବାହାର କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ, ସେ ସୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆପଣଙ୍କର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକି ବେଶ କରାଯାଏ। ବେଶ ହେଇକି ରଥ ଚାଲେ, ରଥ ଯାଇକି ଗୁଣ୍ଡିଚାଗରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ, ଦୀପ ଧୂପ ପରେ ବେଶ, ସନ୍ଧ୍ୟା ଆଳତୀ ସନ୍ଧ୍ୟା ଆଳତୀ ବେଶ, ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି।

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏ ଲମ୍ବି ଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି ଅଠର ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି ଆଠ ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର।

ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକ ଗୁଡ଼ିକ ଅଧର ମାଳ ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେଇ ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ ଶହେ ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହିତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପଭୂଷଣ ରୂପେ

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆପଣମାନେ ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା, ବଣ ପାହାଡ଼ର ଗୀତରେ ଓରାମ ଗୀତ ପରିବେଷଣ କରିଛନ୍ତି ମଖୁଆ ଓରାମ ଏବଂ ସାଥୀମାନେ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758 7008248758।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଟ୍ୟୁନ୍ କରିଛନ୍ତି 102.6 FM, ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଶୁଣିବା ମନଛୁଆ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ଆଗାଶ କଥାଚିତ୍ରର ଏହି ଗୀତଟିକୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକ।

ଶ୍ରୋତାବନ୍ଧୁ, ଏଥର ଶୁଣିବା ଏୟାରଲିଫ୍ଟ କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି ଅମାଲ ମଲ୍ଲିକ, ଅରିଜିତ ସିଂ ଏବଂ ତୁଲସୀ କୁମାର।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
2: শ্রোতাবন্ধু আপনার টিউন করছেন 102.6 এফএম শুণুছেন হিন্দি চলচ্চিত্র গীতর কার্যক্রম সিনে সঙ্গীত। বর্তমান শুণবা অভিজিৎ গাইথিবা এই সুমধুর গীতটি বেওয়ফা কথাচিত্রর।

ଶ୍ରୋତା ବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758 7008248758। ଟ୍ୟୁନ୍ କରିଛନ୍ତି 102.6 FM, ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଦିଲ୍ ମାଙ୍ଗେ ମୋର ଶୁଣିବା ଏହି କଥାଚିତ୍ରର ଗୀତ। ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
2: শ্রোতাবন্ধু আপনার শুণুটি হিন্দি চলচ্চিত্র গীতর কার্যক্রম সিনে সঙ্গীত টিউন করছেন 102.6 এফএম সবুবর্গর শ্রোতা মানঙ্কর প্রিয় রেডিও স্টেশন শুণবা দ্বৈতকণ্ঠে এই গীতটি গাইছেন কুমার শানু এবং অলকা ইয়াগ্নিক, কথাচিত্র গোপী কিষণ।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। 8249809672। ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ଟ୍ୟୁନ୍ କରିଛନ୍ତି 102.6 FM। ବର୍ତ୍ତମାନ ଆସନ୍ତୁ ଶୁଣିବା ଖଟା ମିଠା କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି କେ ଓ ସୁନିଧି ଚୌହାନ।

ଶ୍ରୋତାବନ୍ଧୁ, କୁରୁକ୍ଷେତ୍ର କଥାଚିତ୍ରର ଏହି ଗୀତଟିକୁ ଶୁଣିଲେ କୁମାର ଶାନୁ ଏବଂ ଅଲକା ୟାଗ୍ନିଙ୍କ କଣ୍ଠରେ, ଶେଷରେ ଶୁଣିବା ଜିରୋ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅଭୟ ଜୋଧପୁରକର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1321 ଭାଗ।

ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1321ତମ ଭାଗ। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।

0: ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅ ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ। 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ। ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ନ ଗସ୍ତ କରିବେ। ଏହି ଗସ୍ତ କାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ଅକ୍ଲାଣ୍ଡ ଗସ୍ତ କରିବେ। ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ। ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ଆଜି 3 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେହି 3 ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବା ବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5 ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 ଜନସାଧାରଣ ଏବଂ 8,50,000 ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି, ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ୱାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିୟା ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2 ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ବୈଠକ ଆସନ୍ତା 8 ଓ 9 ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300 ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି, ପୁରୀ ରେଳ ଷ୍ଟେସନରେ ରଥଯାତ୍ରା

0: ଫଳରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
1: पुरी में महाप्रभु जगन्नाथ जी का रथ यात्रा का पावन पर्व है, उसमें 300 से अधिक स्पेशल ट्रेन चलाई गई और आने वाले समय में केरलम में ओनम के फेस्टिवल के उपलक्ष्य में 100 से अधिक स्पेशल ट्रेन चलाई जाएगी।
0: विशिष्ट चिंतानायक एवं शिक्षाविद डॉक्टर श्यामाप्रसाद मुखर्जी 125वां जन्मवार्षिकी उपलक्षे उपराष्ट्रपति, प्रधानमंत्री, स्वराष्ट्रमंत्री, बाचस्पति और प्रतिरक्षा मंत्री प्रमुख श्रद्धांजलि अर्पण करिछन्ति। उपराष्ट्रपति सीपी राधाकृष्णन डॉक्टर श्यामाप्रसाद मुखर्जी को श्रद्धांजलि अर्पण कर कहिछन्ति, से जने प्रतिष्ठित शिक्षाविद, दूरदृष्टि संपन्न राजनेता और राष्ट्र निर्माता थिले। जातीय एकता और संगति प्रतिष्ठा दिगरे डॉक्टर मुखर्जी बलिदान अतुलनीय थिला बोली से कहिछन्ति। श्रद्धांजलि अर्पण कर सामाजिक गणमाध्यम पोस्टर प्रधानमंत्री नरेन्द्र मोदी कहते डॉक्टर मुखर्जी देशर एकता अखंडता और स्वाभिमान निज जीवन को उत्सर्ग करते जीवनादर्श प्रत्येक भारतीय को प्रेरणा जगह प्रधानमंत्री कहते। लोकसभा बाचस्पति ओम बिर्ला जड़े शिक्षाविद भाव उच्चशिक्षा क्षेत्र में डॉक्टर मुखर्जी अतुलनीय अवदान रही। स्वराष्ट्रमंत्री अमित शाह डॉक्टर मुखर्जी प्रति श्रद्धासुमन अर्पण कर भारतीय जनसंघर संस्थापक भाव देशर एकता अखंडतार सुरक्षा दिगरे से निज जीवन उत्सर्ग करते। प्रतिरक्षा मंत्री राजनाथ सिंह डॉक्टर श्यामाप्रसाद मुखर्जी को श्रद्धांजलि अर्पण कर देश निर्माता भाव तांकर अवदान अतुलनीय वर्णना कर। प्रधानमंत्री नरेन्द्र मोदी तिब्बतीय धर्मगुरु दलाई लामा 91वें जन्मदिवस शुभेच्छा जणाई। सामाजिक गणमाध्यम श्री मोदी कहते शांति और सौहार्द्य प्रतिष्ठा दिगरे दलाई लामा बार्ता विश्वर जनसाधारण को प्रेरणा जगह थाए। विश्वर मंगल पर दलाई लामा चिंतन और आध्यात्मिक दृढ़ता प्रशंसनीय श्री मोदी कहते। ଇରାନର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇ ଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ क्वार्टर फाइनल को उन्नीत हो। अन्य एक मैच रे नॉर्वे ठारु 2-1 रे परास्त हेबा परे ब्राजिल रो वरिष्ठ खेलाड़ी नेमार जूनियर खेलरु अवसर घोषणा करिछंती। मुख्य संवाद पुणि थरे द्विपाक्षिक रणनैतिक सहभागिता दृढ़ करने उद्देश्य आज इंडोनेशिया ऑस्ट्रेलिया और न्यूजीलैंड गस्त आरंभ कले प्रधानमंत्री। तीनोटी राज्यर तीनोटी विधानसभा उपनिर्वाचन निर्वाचन कमिशन पक्षर विज्ञप्ति जारी। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
2: Afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi embarks on 6-day visit to Indonesia, Australia and New Zealand. Says it will strengthen India's Act East policy as well as outlook towards free and open Indo-Pacific. Minister for Cooperation Amit Shah says cooperative movement is entering a new phase of expansion through reforms, digitization and professional management. Heavy rain affects normal life in Mumbai metropolitan region. Traffic disrupted on Mumbai-Pune Expressway due to landslides. IMD issues red alert for heavy to very heavy.

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: NDRF ସହିତ 475 CCTV କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ, ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାମ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣୀ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ସ୍ପେଶାଲ ଟ୍ରେନ୍ସ ଚାଲିଯିବ, ସାରେ ପାଖାପାଖି 50ରୁ ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 crore rupees ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହେଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ, ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ

0: କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି, ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 mm ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
1: ସବୁ ଜଳଭଣ୍ଡା ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡଭାଇଜରି ଜାରି କରିଛୁ। ଆମେ ଆଲର୍ଟ ଅଛୁ, ଆମର ରିଜର୍ଭର ଲେବୁଲ 630, ଆମେ ଅଛେ ବର୍ତ୍ତମାନ 604, 24 ଆମ ପାଖରେ ଅଛି କୁସନ୍, ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ, ଅଙ୍ଗ, ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି, ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4 ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2 ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2 ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2 ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ, ବୁଝାମଣା, ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ

ଏଥିରେ 2,47,536 ଜଣ ମତଦାତା ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି, 7008248758। ବର୍ତ୍ତମାନ ଶୁଣିବା ପରବର୍ତ୍ତୀ ଭକ୍ତି ସଙ୍ଗୀତ, ସତେ ଯିବି ବୃନ୍ଦାବନ ଦର୍ଶନ କରିବି ରାଧାମୋହନ। ଗାଇଛନ୍ତି କେଶବ ଚନ୍ଦ୍ର ସାହୁ, ରଚନା ଅଭିନ୍ନ ସାହୁ।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଜନନୀ ଜୟ ଜୟ ସକଳ ସୁଖମୟ ସଦା ମଙ୍ଗଳକାରିଣୀ, ଗାଇଛନ୍ତି ଦିବାକର ମହାନ୍ତି, ରଚନା କାଳିଚରଣ ପଟ୍ଟନାୟକ।

ଶୁଣିବା କାର୍ଯ୍ୟକ୍ରମ ଶେଷରେ ଜୟତୁ ଜୟତୁ ଜଡ଼ ତମସା ବାହିନୀ ଭଗବତୀ ଶାରଦେ ଏହି ଭକ୍ତିଗୀତ କାଳୀଚରଣ ପଟ୍ଟନାୟକଙ୍କର ରଚନା କଣ୍ଠଦାନ କରିଛନ୍ତି ଦିବାକର ମହାନ୍ତି।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି

ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 446ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନା ବସନ୍ତ ମହାନ୍ତି।

ବ୍ରହ୍ମ ନିତ୍ୟମୁକ୍ତ ଏବଂ ମାୟାତୀତ, ତଥାପି ସେ ମାୟା ସହିତ କ୍ରୀଡ଼ା କରନ୍ତି। ଜୀବଙ୍କର ସୂକ୍ଷ୍ମ ଶରୀର ଓ ସୁପ୍ତ କର୍ମ ସଂସ୍କାର ଜାଗ୍ରତ ହୁଏ। ଅସଂଖ୍ୟ ଜୀବ ତାଙ୍କଠାରୁ ଜାତ ଓ ତାଙ୍କ ଦ୍ୱାରା ଶାସିତ। ସବୁ ଜୀବଙ୍କ ମଧ୍ୟରେ ବ୍ରହ୍ମ ସମାନ ଭାବରେ ବିରାଜିତ। ଜୀବ ମାୟାବଶତଃ ଅବିଦ୍ୟାକୁ ଆଲିଙ୍ଗନ କରି ଇନ୍ଦ୍ରିୟାଦି ଗୁଣଜାତ ପଦାର୍ଥରେ ଆତ୍ମାଭିମାନ କରି ବସେ ଏବଂ ସଂସାରର ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଥାଏ। ମାୟାକୁ ଅତିକ୍ରମ କଲେ ଜୀବ ବ୍ରହ୍ମ ସ୍ୱରୂପରେ ଅଧିଷ୍ଠିତ ହୁଏ।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 446ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା ଏବଂ ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀ ମାନେ KYC ଅପଡେଟର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିମ୍ବା କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
0: ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ ଓଡ଼ିଆରେ କହି ରଖୁଛି, 7008248758। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ପ୍ରଚାର କରୁଛୁ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣିବେ ଆଲୋଚନା, ଖେଳକୁଦ ସମୟରେ ଶାରୀରିକ ଦକ୍ଷତା କେତେ ଜରୁରୀ, ଏ ସମ୍ପର୍କରେ ସଞ୍ଜିତ କୁମାର ମଲ୍ଲିକଙ୍କ ସହିତ ଶୁଣିବେ ଏକ ସାକ୍ଷାତକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ଶୁଣିବା କାର୍ଯ୍ୟକ୍ରମ ନାରୀ ମହଲ।

0: ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛୁ ଆପଣମାନଙ୍କୁ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ଆଜିର ନାରୀ କେବଳ ଚାରି କାନ୍ଥ ଭିତରେ ସୀମିତ ନାହାନ୍ତି। ମହାକାଶଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଧୁନିକ ସମାଜରେ ନାରୀମାନେ ପୁରୁଷଙ୍କ ସହ ତାଳ ଦେଇ ବିଭିନ୍ନ ଖେଳରେ ଦେଶ ପାଇଁ ଗୌରବ ଆଣୁଛନ୍ତି। ଅଲମ୍ପିକ୍ସ, ଏସିଆନ୍ ଗେମ୍ସ ଏବଂ କମନୱେଲ୍ଥ ଗେମ୍ସ ଭଳି ବୃହତ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଆଥଲେଟ୍ମାନେ ସର୍ବାଧିକ ପଦକ ଜିତି ଦେଶର ମାନ ବଢ଼ାଉଛନ୍ତି। କ୍ରିକେଟ୍, ବ୍ୟାଡ୍ମିଣ୍ଟନ୍, ଟେନିସ୍, ରେସ୍ଲିଂ, ଭାରୋତ୍ତୋଳନ ଏବଂ ଦୌଡ଼କୁଦ ଭଳି ପ୍ରତ୍ୟେକ ଖେଳରେ ନାରୀମାନେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ପରିବାର ଏବଂ ସମାଜର ସହଯୋଗ, ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ବଳରେ ସେମାନେ ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଆଗକୁ ବଢ଼ୁଛନ୍ତି। ଖେଲୋ ଇଣ୍ଡିଆ ଭଳି ଯୋଜନା ମାଧ୍ୟମରେ ତୃଣମୂଳ ସ୍ତରରୁ ମହିଳା କ୍ରୀଡ଼ାବିତ୍ମାନଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ଏବଂ ପ୍ରଶିକ୍ଷଣ ସହାୟତା ପ୍ରଦାନ କରାଯାଉଛି। ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ରାଜ୍ୟର ଅନେକ ଝିଅ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ତେବେ ଶ୍ରୋତା ଭଉଣୀ, ଏସବୁ ସମ୍ଭବ ହୋଇପାରେ ଯେତେବେଳେ ଶରୀର ସୁସ୍ଥ ଥାଏ।
1: ଶରୀର ଅସୁସ୍ଥ ହେଲେ କ୍ରୀଡ଼ା କ୍ଷେତ୍ର ହେଉ ଅବା କୌଣସି କ୍ଷେତ୍ର ସଫଳତା ପାଇବା ଅସମ୍ଭବ। କିନ୍ତୁ କ୍ରୀଡ଼ା କ୍ଷେତ୍ରରେ ଶାରୀରିକ ସୁସ୍ଥତା ହେଉଛି ଆଥଲେଟ୍ମାନଙ୍କ ସଫଳତାର ମୂଳମନ୍ତ୍ର। ଏହା କେବଳ ଖେଳାଳିଙ୍କୁ ସୁସ୍ଥ ଏବଂ ସତେଜ ରଖେ ନାହିଁ, ବରଂ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
0: ତେବେ ଶ୍ରୋତା ଭଉଣୀ, ପୁରୁଷ ହୁଅନ୍ତୁ ଅବା ମହିଳା, ଖେଳକୁଦ ସମୟରେ ଶାରୀରିକ ସୁସ୍ଥତା ସେମାନଙ୍କ ପାଇଁ କେତେ ଜରୁରୀ, ଏ ବିଷୟରେ ଆଜି ଆମେ ଆଲୋଚନା କରିବା ବଡି ବିଲ୍ଡର ସନ୍ଦୀପ ସାର୍ଙ୍କ ସହିତ। ତେବେ ଆସନ୍ତୁ ନା, ତାଙ୍କୁ ଆମ ନାରୀମହଲ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ପୂର୍ବରୁ ଶୁଣି ନେବା ଏହି ସୁନ୍ଦର ଗୀତଟିକୁ।

0: ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ସାର୍। ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ଶ୍ରୀ ସଞ୍ଜିତ କୁମାର ମଲ୍ଲିକ।
2: ଆଜ୍ଞା।
1: ମୁଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଖେଳ ବିଭାଗରେ ଚାକିରି କରୁଥିଲି, ସେତେବେଳେ ମୁଁ କୋଚ୍ ଥିଲି, ଏବେ ବି ଅଛି। ଆଉ ଏବେ ଯେହେତୁ ମୋର ସେକ୍ସନ୍ ବଦଳି ଯାଇଛି, ଡିପାର୍ଟମେଣ୍ଟ ବଦଳି ଯାଇଛି, ତଥାପି ବି ମୁଁ ଆସିକି ଶିକ୍ଷା ପ୍ରଶିକ୍ଷଣ ଦେଉଛି।
2: ଆଜ୍ଞା
0: ସାର୍, ଆଜି ଆମେ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ଖେଳକୁଦ ସମୟରେ ଫିଜିକାଲ ଫିଟନେସ୍ ବା ଶାରୀରିକ ସୁସ୍ଥତା କେତେ ଜରୁରୀ। ସାର୍, ପ୍ରଥମେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ ବୁଝାଇ କହିବେ, ଫିଜିକାଲ ଫିଟନେସ୍ କ'ଣ ବା କାହାକୁ କୁହାଯାଏ?
1: ଫିଜିକାଲ ଫିଟନେସ୍ କହିଲେ ଆମର ଶାରୀରିକ ଓ ମାନସିକ ସ୍ତରରେ ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଏବଂ କୌଣସି ଖେଳ ହେଉ କି କୌଣସି କାର୍ଯ୍ୟକୁ ସୁଚାରୁ ରୂପେ ତୁଲେଇ ପାରୁଥିବା ବ୍ୟକ୍ତିକୁ ଆମେ ଫିଜିକାଲ ଫିଟନେସ୍ ବା ଶାରୀରିକ ସୁସ୍ଥତା ବୋଲି କହିଥାଉ। ଯେମିତି ଆପଣଙ୍କର ଷ୍ଟ୍ରେଙ୍ଥ, ଶକ୍ତି ଦରକାର, ଏଣ୍ଡୁରାନ୍ସ, ଅଧିକ ସମୟ ପର୍ଯ୍ୟନ୍ତ ସେ ପଡ଼ିଆରେ ଉପସ୍ଥିତ ରହିପାରିବ, ସ୍ପିଡ଼ ଗତି ବଢ଼େଇ ପାରିବ, ଫ୍ଲେକ୍ସିବିଲିଟି ନିଜ ଶରୀରର

0: ପ୍ରତ୍ୟଙ୍ଗ ପ୍ରତ୍ୟଙ୍ଗ ଯେମିତି ଆରାମରେ ଯେମିତି ମୁଭମେଣ୍ଟ କରିପାରୁଥିବ, ବାଲାନ୍ସ ଆଣ୍ଡ କାର୍ଡିଆନସନ୍ ଆପଣଙ୍କର ଯଦି ଏତିକି ଜିନିଷ ଥିବ ତାହେଲେ ଆପଣ ଜଣେ ଭଲ ସୁସ୍ଥ ସବଳରେ ଗଣାଯିବେ,
1: ବିବେଚିତ ହେବେ। ସାର୍, ଜଣେ ଖେଳାଳି ପାଇଁ ଶାରୀରିକ ସୁସ୍ଥତାକୁ ବାଦ ଦେଲେ ଆଉ କ'ଣ ସବୁ ଦରକାର?
0: ଜଣେ ଖେଳାଳି ପାଇଁ ଶାରୀରିକ ସୁସ୍ଥତାକୁ ଛାଡ଼ିଲା ପରେ ବହୁତ କିଛି ଉପାଦାନ ଅଛି, ଯେମିତି ଆପଣଙ୍କର ମେଣ୍ଟାଲ ଷ୍ଟ୍ରେଙ୍ଥ, ମାନସିକ ଦୃଢ଼ତା ନିହାତି ଦରକାର। ଯଦି ମାନସିକ ଦୃଢ଼ତା ଯଦି ନଥିବ ତାହେଲେ ସେ ଚାପ ଓ ବିଫଳତାକୁ ସିଏ ସାମ୍ନା କରିପାରିବ ନାହିଁ, ତେଣୁ କରିକି ମାନସିକ ଶକ୍ତି ନିତ୍ୟାନ୍ତ ଆବଶ୍ୟକ। ଦ୍ୱିତୀୟରେ ହେଉଛି ଡିସିପ୍ଲିନ୍, ମାନେ ଶୃଙ୍ଖଳା। ଯଦି କୌଣସି ଖେଳାଳିର ଯଦି ତା ପାଖରେ ଶୃଙ୍ଖଳାଗତ ବ୍ୟବହାର ନାହିଁ ତାହେଲେ ସେ କେବେ ଭଲ ଖେଳାଳି ହୋଇପାରିବ ନାହିଁ, କାରଣ ବିଶୃଙ୍ଖଳିତ ବ୍ୟକ୍ତି କୌଣସି କାର୍ଯ୍ୟରେ ସିଏ କେବେ ସଫଳ ହୁଏ ନାହିଁ। ତେଣୁକରି ଡିସିପ୍ଲିନ୍ ନିହାତି ଦରକାର ଏବଂ ଖେଳରେ ଥିବା ନିୟମକୁ ସଠିକ୍ ଭାବରେ ପାଳନ କରିବା ଆବଶ୍ୟକ। ଆଉ ତୃତୀୟରେ ରହୁଛି ସ୍କିଲ୍, ଖେଳର ଦକ୍ଷତା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ। ଆଉ ସେକେଣ୍ଡ ରହୁଛି ଆପଣ କନ୍ସେଣ୍ଟ୍ରେସନ୍ ବା ଏକାଗ୍ରତା। ଖେଳ ସମୟରେ ଆପଣ ଖେଳକୁ ହିଁ ପୂର୍ଣ୍ଣ ଭାବରେ ଧ୍ୟାନ ଦେବେ, ଅନ୍ୟ କାହାକୁ ଧ୍ୟାନ ଦେଲେ ଆପଣଙ୍କର ଖେଳ ନିଶ୍ଚିତ ଭାବରେ ଭୁଲ ହେବ। ତାପରେ ହେଉଛି ଆତ୍ମବିଶ୍ୱାସ, କନ୍ଫିଡେନ୍ସ, ନିଜର କ୍ଷମତା ଉପରେ ନିଜେ କେତେ ଭରସା ରଖିଛ, ତେଣୁକରି କନ୍ଫିଡେନ୍ସ କେବେ ହରାଇବାର ନାହିଁ। ଯଦି କନ୍ଫିଡେନ୍ସ ହାରିଗଲ ତାହେଲେ ଜାଣିଛ ସେ ନିଜେ ହାରିଗଲା ବୋଲି ଭାବ। ତାପରେ ରହୁଛି ସଠିକ୍ ପୋଷଣ, ପ୍ରପର୍ ନ୍ୟୁଟ୍ରିସନ୍। ଆପଣଙ୍କର ଖେଳ ସହିତ ଖାଦ୍ୟପେୟ ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣ ସନ୍ତୁଳିତ ଖାଦ୍ୟ ଯଦି ନ ଖାଉଥିବେ, ବାହାର ଜଙ୍କ୍ ଫୁଡ଼୍ ଆଜିକାଲି ମାର୍କେଟରେ ମିଳୁଥିବା ଯେଉଁ ଡୁପ୍ଲିକେଟ୍ ଡବା ପ୍ରୋଟିନ୍ ମିଳୁଛି ସେଗୁଡ଼ା ଖାଇକି ଅନେକ ବ୍ୟକ୍ତିଙ୍କର ଶରୀର ଅସୁସ୍ଥ ହେଉଛି, କାହାର କିଡ଼ନୀ ଖରାପ ହେଉଛି, ଲିଭର୍ ଖରାପ ହେଉଛି, ତେଣୁକରି ସେସବୁ ଡବା ପ୍ରୋଟିନ୍ ମାର୍କେଟ୍ ପ୍ରଡ଼କ୍ଟ ଛାଡ଼ିକି ଆପଣଙ୍କ ଖେଳ ସହିତ ରିଲେଟେଡ୍ ଯେମିତି ଘରେ ଆପଣଙ୍କର ସବୁ ବି କିଛି ଖାଦ୍ୟ ଅଛି, ଭାତ, ଡାଲି, ଚାଉଳ, ସବ୍ଜି, ପନିପରିବା, ଅଣ୍ଡା, ନର୍ମାଲ୍ ଜିନିଷ ଆପଣ ଖାଆନ୍ତୁ, ଶରୀରକୁ ବିଶ୍ରାମ ଦିଅନ୍ତୁ, ତାହେଲେ ନିଶ୍ଚିତ ଆପଣଙ୍କୁ ଜଣେ ଭଲ ଖେଳାଳି ଭାବରେ ଆପଣ ଆସିବେ। ତାପରେ ରେଷ୍ଟ ଆଣ୍ଡ ସ୍ଲିପ୍, ଆପଣ ଯେତିକି ସମୟ ଖେଳୁଛନ୍ତି ବିଶ୍ରାମ ତା ସହିତ ଦରକାର ଏବଂ ମିନିମମ୍ ଆପଣଙ୍କୁ 6-8 ଘଣ୍ଟା ନିଦ୍ରା ଦରକାର। ତାପରେ ଗେମ୍ ପ୍ଲାନ୍, ଖେଳ ବିଷୟରେ ଆପଣ ଯୋଜନା ତିଆରି କରିବା ଜାଣିଥିବା ନିଶ୍ଚିତ ଜରୁରୀ। ତା ସହିତ ଖେଳ ଭିତରେ ଥିବା ଆପଣଙ୍କର ଯେତେଜଣ ସଦସ୍ୟ ରହୁଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ, ପ୍ରତ୍ୟେକ ଖେଳାଳିଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ଥିବାର ବହୁତ ଜରୁରୀ।
1: ତେବେ ଜଣେ ଖେଳାଳି ପାଇଁ ସତେଜ ଏବଂ ସୁଷମ ଖାଦ୍ୟ ନିହାତି ଆବଶ୍ୟକ। ସାର୍, ଏଠି ଆପଣ କହିଲେ ଯେ ଖେଳ ବେଳେ କିଛି ନିୟମ ଅବଲମ୍ବନ କରିବା ଉଚିତ, ତେବେ ଖେଳ ସମୟରେ ଜଣେ ଖେଳାଳି କି କି ନିୟମ ସବୁ ପାଳନ କରିବା ନିହାତି ଦରକାର?
0: ଦେଖନ୍ତୁ, ପ୍ରଥମେ ଖେଳ ଆମର ଅଛି, ଆପଣ ଜାଣିଥିବେ ଯେଉଁ ଗୋଟେ ଇଣ୍ଡିଭିଜୁଆଲ ଖେଳ ଅଛି ଚେସ୍ ପ୍ଲେୟାର, ସେ ଏକୁଟିଆ ଖେଳେ। ଆପଣଙ୍କର ବାସ୍କେଟବଲ୍, ହକି, ଫୁଟବଲ୍, କ୍ରିକେଟ୍, ଇଏ ହେଲା ଆପଣଙ୍କର ଦଳୀୟଗତ ଖେଳ, ଆଦେହରେ କିଛି ଜଣ ପ୍ଲେୟାରକୁ ନେଇକି ଖେଳାଯାଏ। ଦଳଗତ ଖେଳରେ ଆପଣ ସବୁବେଳେ ଦେଖିବେ ନିଜ ଭିତରେ କୋଡ଼ିନେସନ୍ଟା ଠିକ୍ ଥିବାର ଅଛି, ଜଣେ ଜଣକୁ ଯଦି ପ୍ରପର୍ ଭାବରେ ଯଦି କୋପରେଟ୍ ଯଦି ନ କରିବ ତାହେଲେ ସେ ନିଶ୍ଚିତ ସେ ସଫଳ ହୋଇପାରିବ ନାହିଁ। ତେଣୁ କରିକି ସେ ଦଳଗତ ଖେଳ ଭିତରେ ଉଭୟ ଉଭୟଙ୍କ ପ୍ରତି ବିଶ୍ୱାସ ରହିବା ଦରକାର, ଉଭୟ ଉଭୟ ପ୍ରତିକୁ ନଜର ରଖିବା ଦରକାର, ସମସ୍ତଙ୍କର ପ୍ରତ୍ୟେକ ଖେଳାଳିଙ୍କର ଖେଳ ଉପରେ ସେତିକି ଜ୍ଞାନ ରହିବା ଦରକାର ଏବଂ ଖେଳର ଯିଏ ମୁଖିଆ ଯାହାକୁ ଆମେ କୁହନ୍ତୁ କ୍ୟାପ୍ଟେନ୍, କ୍ୟାପ୍ଟେନ୍ଙ୍କର ଆପଣ ତାଙ୍କର ପ୍ରତ୍ୟେକ ସନ୍ଦେଶକୁ ଆପଣ ପାଳନ କରିବା ଦରକାର, କାରଣ ପ୍ରଥମ ଗେମ୍ ପ୍ଲାନ୍ କ୍ୟାପ୍ଟେନ୍ ହିଁ ତିଆରି କରେ। ସେଇ ହିସାବରେ ସେସବୁ ପ୍ଲେୟାରମାନଙ୍କୁ କିଏ କେଉଁ ଜାଗାରେ ଷ୍ଟାଣ୍ଡ କରିବ, କିଏ କେଉଁଠି କେମିତି ଗେମ୍ ଖେଳିବ, ସେ ହିଁ ତା'ର ରଣ ପ୍ରସ୍ତୁତ କରିଥାନ୍ତି। ଏହିସବୁ ପ୍ଲାନ୍ରେ ହିଁ ଖେଳ ହୁଏ। ଆଉ ତେଣୁକରି ଖେଳାଳିଙ୍କ ପାଇଁ ମୁଁ ଯେଉଁ ପ୍ରଥମରୁ କହିଲି, ଖେଳରେ ଜିତ୍ ବି ଅଛି, ଖେଳରେ ହାର ବି ଅଛି, ତେଣୁ କରିକି ଆପଣ ମାନସିକ ସ୍ଥିତିକି ଆପଣ ଏମିତି ରଖନ୍ତୁ ଯଦି ହାରିଗଲେ ବି ଆପଣ ମନ ଦୁଃଖ କରନ୍ତୁ ନାହିଁ, ହୁଏତ ଆପଣଙ୍କ ପାଇଁ ସେକେଣ୍ଡ ଟାଇମ୍ କେବେ ବି ଜିତିବାର ପାଳି ଆସିପାରେ, ହାରିବାରୁ କିଛି ବି ଶିକ୍ଷା ମିଳେ। ଆଉ ଆପଣ ଚାପରେ ରୁହନ୍ତି ନାହିଁ, ଚାପରେ ରହିଲେ ମାନେ ଆପଣ ଖେଳିପାରିବେନି, ଆପଣ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ।
1: ଆଜ୍ଞା, ହଁ, କଥାରେ ଅଛି ଯେ ବିଫଳତା ପଛରେ ସଫଳତା ଥାଏ।
0: ଆଜ୍ଞା,
1: ପ୍ରଥମେ ତ ଗୋଟେ ଖେଳାଳି ନିଶ୍ଚୟ ବିଫଳ ହେବ,
0: ଆଜ୍ଞା,
1: ତାପରେ ନିଜର ଚେଷ୍ଟା ଏବଂ ଦୃଢ଼ ଶକ୍ତି ମନୋବଳ ଯୋଗୁଁ ସେ ଆଗକୁ ଆଗେଇବ ବା ସଫଳତା ହାସଲ କରିବ। ତେବେ ସାର୍, ଫିଜିକାଲ୍ ଫିଟନେସ୍ର ମୁଖ୍ୟ ଦିଗ ଗୁଡ଼ିକ କ'ଣ?
0: ଫିଜିକାଲ୍ ଫିଟନେସ୍ର ମୁଖ୍ୟ ଦିଗ ଗୁଡ଼ିକ ରହୁଛି ଆପଣଙ୍କର ପ୍ରଥମେ ଗୋଟେ ଖେଳାଳିର ତା'ର ମାନସିକ

0: ଅଫିସର ବଳ ନିହାତି ଦରକାର, ଯେଉଁଟାକୁ କୁହାଯାଉଛି ଷ୍ଟ୍ରେଙ୍ଥ। ଆଉ ପଡ଼ିଆରେ ଆପଣ ଦେଖିବେ ପର୍ଟିକୁଲାର ଫୁଟବଲ ପିଲାଙ୍କ କଥା ମୁଁ କହୁଛି, ହକି ପିଲାଙ୍କ କଥା କହୁଛି, ଏମାନଙ୍କର ଦେଖିବାକୁ ଖେଳଟା ସବୁବେଳେ ମାନେ ଦୌଡ଼ା ଅବସ୍ଥାରେ ଥିବ, ଏମାନେ ରନିଂ ଫୁଟବଲଟାକୁ ଧରିକି ଦୌଡ଼ୁଥିବେ, ହକି ବଲ୍ ହେଲା ହକି ଷ୍ଟିକ୍ଟିକୁ ଧରିକି ବଲ୍ ପଛରେ ଦୌଡ଼ୁଥିବେ। ତେଣୁକରି ସେଇ ଯେଉଁ ଦୀର୍ଘ ସମୟ ସେମାନେ କଣ୍ଟିନ୍ୟୁ ରନିଂ କରୁଛନ୍ତି, ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାୟୀ ରହିବା ପାଇଁ ତାଙ୍କୁ ଏଣ୍ଡୁରାନ୍ସ ବଢ଼େଇବାକୁ ପଡ଼ିବ। ଶରୀରର ଶକ୍ତିକୁ ଯଦି ନ ବଢ଼େଇବେ ତାହେଲେ ସେ ସେତିକି ସମୟ ପର୍ଯ୍ୟନ୍ତ ପଡ଼ିଆରେ ଠିଆ ହୋଇପାରିବେ ନାହିଁ, ତେଣୁକରି ତାଙ୍କୁ ଏଣ୍ଡୁରାନ୍ସ ବଢ଼େଇବା ପାଇଁ ପଡ଼ିବ। ତାପରେ ଯେଉଁ କହିଥିଲି ସ୍ପିଡ଼, ଗତି, ନିଜର ଗତିଶୀଳ ଶକ୍ତିକୁ ବଢ଼େଇବା ପାଇଁ ପ୍ରତ୍ୟେକ ଦିନ ତାଙ୍କୁ ସକାଳୁ ହେଉ କି ସନ୍ଧ୍ୟାବେଳେ ଉଠିକି ନିଜର ଦୌଡ଼ା ପ୍ରାକ୍ଟିସ୍ କରିବା ବହୁତ ଜରୁରୀ। ତାପରେ ଫ୍ଲେକ୍ସିବିଲିଟି, ନମନୀୟତା, ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ସହଜରେ ଆପଣ ଘୁଞ୍ଚାଇବାର କ୍ଷମତା, କ୍ୱିକ୍ ମୁଭମେଣ୍ଟ, ଦ୍ରୁତ ଭାବରେ ଦିଗ ପରିବର୍ତ୍ତନ କରିପାରୁଥିବେ, ଏଇଟା ଆପଣଙ୍କର ଦେଖିବେ ଫୁଟବଲ ହକିରେ ବେଶୀ ଥାଏ, କ୍ୱିକ୍ ମୁଭମେଣ୍ଟ, ଦିଗ ପରିବର୍ତ୍ତନ, ବଲ୍ଟି ସଡନ୍ ହେଲେ ସେ ସଡନ୍ ତାଙ୍କର କ୍ୱିକ୍ ମୁଭମେଣ୍ଟ କରିବେ। ବାଲାନ୍ସ, ସନ୍ତୁଳନ, ଶରୀରକୁ ସ୍ଥିର ରଖିବାର କ୍ଷମତା। ଆପଣ ଗୋଟେ ଜିନିଷ ମାର୍କ କରିବେ, ଯେତେବେଳେ ଆପଣ ଆଥଲେଟିକ୍ ଟ୍ରାକ୍ରେ 100 ମିଟର ରନିଂ ହୁଏ, 100 ମିଟରଟା ସାଧାରଣତଃ ବହୁତ ସ୍ପିଡ଼୍ରେ ଖେଳାଳିମାନେ ଦୌଡ଼ିଥାନ୍ତି, ତେଣୁକରି ଯେତେବେଳେ ଫିନିସିଂ ପଏଣ୍ଟରେ ଯେତେବେଳେ ତାଙ୍କର ଖେଳ ଯେତେବେଳେ ସାରନ୍ତି, ସେତେବେଳେ ବଡ଼ିକି ସେମାନେ ବାଲାନ୍ସ ରଖିବାକୁ ଚେଷ୍ଟା କରନ୍ତି। ଯଦି ବାଲାନ୍ସ ଯଦି ନ ରଖିବା, ଯେଉଁଟା କୁହନ୍ତି ଆମ ଶରୀରର ସନ୍ତୁଳନ, ତାହେଲେ ତାଙ୍କର ଲିଗାମେଣ୍ଟସ ଇଞ୍ଜୋର୍ଡ଼ ହେବାର ବହୁତ ଚାନ୍ସ ରହିଛି। ସେଥିପାଇଁ ସେମାନେ ବାଲାନ୍ସ ସନ୍ତୁଳନ ଶିଖିବା ନିହାତି ଜରୁରୀ। ତେଣୁକରି ଏତିକି ଜିନିଷ ଯଦି ସେମାନେ ମେଣ୍ଟେନ୍ କରିବେ ତାହେଲେ ଗୋଟେ ଭଲ ଖେଳାଳି ହେଇକି ବାହାରିବେ। ଫିଜିକାଲ ଫିଟନେସ୍ର ମୁଖ୍ୟ ଦିଗ ଗୁଡ଼ିକୁ ଏଇଗୁଡ଼ାକ ହିଁ କୁହାଯାଏ।
1: ଆଜ୍ଞା ସାର୍, ଫିଜିକାଲ ଫିଟନେସ୍ ଦ୍ୱାରା ଜଣେ ଖେଳାଳିର କ'ଣ ଲାଭ ହୋଇଥାଏ?
0: ଫିଜିକାଲ ଫିଟନେସ୍ ଦ୍ୱାରା ଗୋଟେ ଖେଳାଳିର ତା'ର ନିଜର ତା'ର ଆତ୍ମବଳ, ନିଜର ଆତ୍ମଶକ୍ତି ବୃଦ୍ଧି ପାଇଥାଏ, ଖେଳ ପ୍ରଦର୍ଶନରେ ଉନ୍ନତି ଆଣିଥାଏ, ଶକ୍ତି ଓ ସହନଶୀଳତା ବଢ଼େ, ଗତି ଓ ଚପଳତା ବୃଦ୍ଧି ପାଏ, ଆହତ ଓ ଇଞ୍ଜୋର୍ଡ଼ ନ ହେବା ପାଇଁ ଚେଷ୍ଟା କରିଥାଏ, ଆତ୍ମବିଶ୍ୱାସ ବଢ଼େ, ମାନସିକ ଏକାଗ୍ରତା ଓ ଧ୍ୟାନ ବଢ଼ିଥାଏ, ଦୀର୍ଘ ସମୟ ପର୍ଯ୍ୟନ୍ତ ବିନା କ୍ଳାନ୍ତିରେ ଖେଳିପାରେ, ସ୍ୱାସ୍ଥ୍ୟ ଭଲ ରହିବା ସହିତ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଏ। ଫିଜିକାଲ ଫିଟନେସ୍ ଦ୍ୱାରା ଜଣେ ଖେଳାଳି ଅଧିକ ଶକ୍ତିଶାଳୀ, ଦକ୍ଷ ଓ ସୁସ୍ଥ ସଫଳ କରିଥାଏ।
1: ଆଜ୍ଞା ସାର୍, ଏ ଫିଜିକାଲ ଫିଟନେସ୍ କ'ଣ କେବଳ ଖେଳାଳିମାନଙ୍କ ପାଇଁ ଦରକାର ନା ସମସ୍ତଙ୍କ ପାଇଁ? ଏମିତି ଯେଉଁ ନର୍ମାଲ ଲୋକମାନେ ତାଙ୍କ ପାଇଁ କ'ଣ?
0: ନାହିଁ, ସେମିତି କିଛି ନାହିଁ ମ୍ୟାଡ଼ାମ୍, ଫିଜିକାଲ ଫିଟନେସ୍ଟା କେବଳ ଖେଳାଳିମାନଙ୍କ ପାଇଁ ନୁହଁ, ଫିଜିକାଲ ଫିଟନେସ୍ଟା ସମସ୍ତଙ୍କ ପାଇଁ, ପୁରୁଷ, ମହିଳା, ଖେଳାଳି, ଆଉ ତାପରେ ଆମର ପ୍ରତ୍ୟେକ ପିଲାମାନେ ଯେଉଁ ସ୍କୁଲ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ତ ପ୍ରତ୍ୟେକ ଲୋକଙ୍କ ପାଇଁ ଫିଜିକାଲ ଫିଟନେସ୍ ଦରକାର। ଫିଜିକାଲ ଫିଟନେସ୍ର ଅର୍ଥ ହୁଏ ନାହିଁ ଯେ ଖାଲି ଆପଣ ଖାଲି ପଡ଼ିଆରେ ଦୌଡ଼ିଲେ ଫିଜିକାଲ ଫିଟନେସ୍ ହେଇଯିବ, ତାହା ନୁହେଁ। ପଡ଼ିଆରେ ଦୌଡ଼ିବା ସହିତ ଆପଣ ଯଦି ଯୋଗ, ଧ୍ୟାନ, ପ୍ରାଣାୟାମ ଏସବୁ ନିଶ୍ଚିତ ରହିଛି, ସିଏ ଗୋଟେ ଚକ୍ର, ସେ ଚକ୍ର ଭିତରେ ସବୁକିଛି ଅଛି। ତେଣୁକରି ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆପଣ ଏଇ ଯୋଗ, ଧ୍ୟାନ, ପ୍ରାଣାୟାମ, ଖେଳକୁଦ, ସାଇକେଲିଂ ଏସବୁ ନିହାତି ଆବଶ୍ୟକ। ଇଏ ଖାଲି ଖେଳାଳିଙ୍କ ପାଇଁ ନୁହେଁ, ଇଏ ସମସ୍ତଙ୍କ ପାଇଁ। ଆଜି ପର୍ଯ୍ୟନ୍ତ ଏବେ ବର୍ତ୍ତମାନ ଆପଣ ଦେଖିବାକୁ ପାଇବେ କିଛି କିଛି ପାର୍କରେ ଯେଉଁମାନେ ରିଟାୟାରମେଣ୍ଟ କର୍ମୀ ଅଛନ୍ତି, ସେମାନେ ଗୋଟେ ଗୋଟେ ଗ୍ରୁପ୍ ବନେଇକି ନିଜ ଭିତରେ ସେମାନେ ଯୋଗ କରୁଛନ୍ତି, ପ୍ରାଣାୟାମ କରୁଛନ୍ତି, ଦୌଡ଼ୁଛନ୍ତି, ଖେଳୁଛନ୍ତି, ହସଖୁସି କରୁଛନ୍ତି, ନିଜେ ଗୋଟେ ଛୋଟ ଛୋଟ ସାମାଜିକ ସଂସ୍ଥା ବନେଇଛନ୍ତି, କିଏ କାହା ପୁଅ ଝିଅ ବାହାଘରରେ ଯାଇକି ଯୋଗ ଦେଉଛନ୍ତି, କିଏ କାହାର ସାମାଜିକ କାର୍ଯ୍ୟରେ ଯୋଗ ଦେଉଛନ୍ତି, ପ୍ରତ୍ୟେକ ଦୁଃଖର ସୁଖର ସାକ୍ଷୀ ହେଉଛନ୍ତି। ତେଣୁକରି ଇଏ ସମସ୍ତଙ୍କ ପାଇଁ ଆବଶ୍ୟକ।
1: ଆଜ୍ଞା ସାର୍, ଆପଣ ତ ଜଣେ ସ୍ପୋର୍ଟସମ୍ୟାନ୍, ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି, ତେବେ ସାର୍ ଆପଣ ତ ଲକ୍ଷ୍ୟ କରୁଥିବେ ଯେ ବର୍ତ୍ତମାନ ସମୟରେ ଅଧିକାଂଶ ଝିଅମାନେ ମଧ୍ୟ ଏ କ୍ଷେତ୍ରରେ ପାଦ ଦେଇଛନ୍ତି।
0: ଆଜ୍ଞା ଆଜ୍ଞା,
1: ତେବେ ସେମାନଙ୍କ ପାଇଁ ଫିଟନେସ୍ଟା ଜରୁରୀ ନା ନୁହେଁ?
0: ବହୁତ ସୁନ୍ଦର କ୍ୱେଶ୍ଚିନ୍ ପଚାରିଲେ। ଦେଖନ୍ତୁ ମ୍ୟାଡ଼ାମ୍, ବର୍ତ୍ତମାନ ଯୁଗରେ ଝିଅମାନଙ୍କ ପାଇଁ ବହୁତ କିଛି ଆମର ସରକାର ଆଗକୁ ଆଣିଛନ୍ତି, ଆଉ ଆମର ପୁରା ଭାରତ ସାରା ଆପଣ ଦେଖିବେ ବହୁତ କିଛି ଆପଣଙ୍କର ଖେଳ ପାଇଁ ସରକାର ବହୁତ କିଛି ତାଙ୍କର ସ୍ପୋର୍ଟସ୍ ହଷ୍ଟେଲ ବନେଇଛନ୍ତି, ଏକାଡେମିକ ବନେଇଛନ୍ତି, ଝିଅମାନେ ବି ସମାନ ଭାବରେ ପୁରୁଷମାନଙ୍କ ସହିତ ଆଗକୁ ବଢ଼ନ୍ତି। ତେଣୁକରି ଆପଣ ଜାଣିଥିବେ ଆମ ଓଡ଼ିଶାର ଗୋଟେ ଝିଅ ଅଛି ଦୂତି ଚାନ୍ଦ, ସିଏ ଅଲମ୍ପିକରେ ସେ ଗୋଲ୍ଡ ମେଡ଼ାଲ ପାଇ ଆଣିକି ଆମ ରାଜ୍ୟ, ଆମ ଦେଶର ସେ ନାଁ ଗୌରବ କରିଥିଲେ। ତେଣୁକରି ଆଦିରେ କୌଣସି

0: ଇଏ ନାହିଁ। ତେଣୁକରି ଝିଅ ପୁଅ ଉଭୟ ସମସ୍ତେ ଖେଳିପାରିବେ।
1: ଆଜ୍ଞା
0: ବର୍ତ୍ତମାନ ଏଇ ସ୍କୁଲ ସ୍ତରରୁ ଖେଳ ଆରମ୍ଭ ହେଉଛି, ଝିଅମାନେ ସ୍କୁଲ ସ୍ତରରୁ ଖେଳିବେ। ଖେଳିଲା ପରେ ତାଙ୍କର ପରଫର୍ମାନ୍ସ ନେଇକି ବର୍ତ୍ତମାନ ସାଇ ହଷ୍ଟେଲ ଅଛି, ସାଇ ହଷ୍ଟେଲରେ ସେମାନେ ଜଏନ୍ କରିପାରିବେ। ତାପରେ ବହୁତ କିଛି ଜିନିଷ ଅଛି, ଝିଅମାନେ ଆଗେ ଆସନ୍ତୁ, ପ୍ରତ୍ୟେକ ଝିଅମାନଙ୍କୁ ସ୍ୱାଗତ। ମାଆମାନେ ବାପାମାନେ ସାଧାରଣତଃ ପିଲାମାନଙ୍କୁ ପାଠ ଉପରେ ବେଶୀ ପ୍ରେସର କରୁଛନ୍ତି, ଠିକ୍ ଅଛି ପାଠ ବି ପଢ଼ୁ, କେହି ମନା କରୁନାହାନ୍ତି। ବିଦ୍ୟା ଅତ୍ୟନ୍ତ ଜରୁରୀ, ଜ୍ଞାନର ବିକାଶ ହେବା ପାଇଁ ବିଦ୍ୟା ବହୁତ ଜରୁରୀ, ପାଠ ସହିତ କିନ୍ତୁ ଖେଳ ବି ରହିବା ଜରୁରୀ। ପାଠ ଆପଣଙ୍କୁ ଜ୍ଞାନ ଦିଏ, ଖେଳ ଆପଣଙ୍କୁ ଶାରୀରିକ ମାନସିକ ସୁସ୍ଥ ଦିଏ। ଯଦି ମାନସିକ ଶାରୀରିକ ସୁସ୍ଥ ଭଲ ରହିଲା, ପାଠ ବି ଭଲ ରହିବ। ତେଣୁକରି ଝିଅ ପୁଅ ସମସ୍ତେ ଆଗେ ଆସନ୍ତୁ, ସମସ୍ତେ ଖେଳନ୍ତୁ, ଆ ପାଇଁ କୌଣସି ନିୟମନୀତି ନାହିଁ। ଯଦି ମନ ଯଦି ଦୃଢ଼ତା ଅଛି କି ଝିଅ ଖେଳିବ, ଖେଳୁ, କିଛି ଅସୁବିଧା ନାହିଁ।
1: ଆଜ୍ଞା, ତେବେ ଫିଜିକାଲ ଫିଟନେସ୍ ସମସ୍ତ ପାଇଁ ଜରୁରୀ, ଏମିତି ଝିଅ ଖେଳାଳିମାନଙ୍କ ପାଇଁ ମଧ୍ୟ ଜରୁରୀ?
0: ନିଶ୍ଚିତ ନିଶ୍ଚିତ ଜରୁରୀ। ଆପଣ ଜାଣିଛନ୍ତି ମ୍ୟାଡ଼ାମ୍, ଆମର ମହିଳା କ୍ରିକେଟ୍ ଟିମ୍ ଅଛି, ବର୍ତ୍ତମାନ ବିଶ୍ୱକପ୍ ଖେଳୁଥିଲା, ମହିଳା ଫୁଟବଲ୍ ଟିମ୍ ଅଛି ଆମର, ଆମର ମହିଳା ଟିମ୍ ଏମିତି ପ୍ରାୟ ଅଛି, ମହିଳା ହକି ଟିମ୍ ଅଛି, ସେମାନେ ୱାର୍ଲଡ଼ କପ୍ ଖେଳିକି ଆସୁଛନ୍ତି, ଅଲମ୍ପିକ୍ ଖେଳିକି ଆସୁଛନ୍ତି। ଆମ ସ୍ଥାନୀୟ ସୁନ୍ଦରଗଡ଼ ଜିଲ୍ଲାର ବହୁତ ଝିଅ ଅଛନ୍ତି ମହିଳା ହକି ଟିମ୍ରେ, ଆମେ ସେମାନଙ୍କୁ ନେଇକି ବହୁତ ଗର୍ବ ଅନୁଭବ କରୁଛୁ। କାହିଁକି ମହିଳାମାନେ ଖେଳିପାରିବେନି? ମହିଳାମାନଙ୍କ ପାଇଁ ସରକାର ସବୁ ପ୍ରକାର ସୁବିଧା ଆଉ ଖେଳ ପାଇଁ ସବୁ ପ୍ରକାର ଆପଣଙ୍କର ଏକାଡେମୀ ଖୋଲିଛନ୍ତି, ତ ତାର ସୁଯୋଗ ନିଅନ୍ତୁ, ମୁଁ କହୁଛି ତ ନିଶ୍ଚିତ ନିଅନ୍ତୁ।
1: ଆଜ୍ଞା ସାର୍, ଏ ଫିଜିକାଲ ଫିଟନେସ୍କୁ କିପରି ବଜାୟ ରଖିବା ହେବ?
0: ଫିଜିକାଲ ଫିଟନେସ୍କୁ ବଜାୟ ରଖିବା ପାଇଁ ହେଲେ ଦେଖନ୍ତୁ, ଆମକୁ ଭଗବାନ ଗୋଟେ ସୃଷ୍ଟିକର୍ତ୍ତା ଆମକୁ ଦେଇଛନ୍ତି, ଆପଣଙ୍କର ଗୋଟେ ଦିନ 24 ଘଣ୍ଟା, 24 ଘଣ୍ଟାକୁ ଆପଣ 3ରେ ହରିଦେବେ, ଆପଣଙ୍କର ରହିଲା 8। ଆପଣ 8 ଘଣ୍ଟା ସ୍ଲିପିଂରେ ଯାଆନ୍ତୁ, ଆଉ 8 ଘଣ୍ଟା ଆପଣଙ୍କ ଦିନଚର୍ଯ୍ୟା କାର୍ଯ୍ୟ, ଘରର ରୋଷେଇବାସ, ସ୍କୁଲ କଲେଜ ପିଲାମାନଙ୍କର ଯାହା ଅଛି ଡ୍ୟୁଟି, ତାକୁ ସେଇ 8 ଘଣ୍ଟାରେ ତାକୁ ବ୍ୟବହାର କରନ୍ତୁ। ବାକି ଯେଉଁ 8 ଘଣ୍ଟା ରହିଲା, ସେ 8 ଘଣ୍ଟା ଭିତରୁ ଆପଣ କେତେବେଳେ 2 ଘଣ୍ଟା ନିଜ ପାଇଁ ବାହାର କରନ୍ତୁ, ଦାୟିତ୍ୱର ସକାଳେ ନହେଲେ ସନ୍ଧ୍ୟାବେଳେ। ସକାଳେ ସନ୍ଧ୍ୟାବେଳେ ଏଥିପାଇଁ କୁହାହେଉଛି, ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟାସ୍ତ ପରେ, କାହିଁକିନା ସୂର୍ଯ୍ୟ କିରଣରେ ଯଦି ଆପଣ ପ୍ରାକ୍ଟିସ୍ କରିବେ, ତେଣୁକରି ଅତି ବାଇଗଣୀ ରଶ୍ମି ଯେଉଁଟା କହୁଥିଲି ସରି, ଅତି ବାଇଗଣୀ ରଶ୍ମି ସଂସ୍ପର୍ଶରେ ଆସିବେ ନାହିଁ, ସେଥିରେ ଆସିଲେ ଆପଣଙ୍କର ଶରୀର ପ୍ରତି ଚର୍ମ ରୋଗ ହେବ। ଆଉ ପ୍ରତ୍ୟେକ ଦିନ ଆପଣ ଦେଖନ୍ତୁ, ଯେଉଁ କହିଲେ ବଜାୟ ରଖିବା ପାଇଁ ହେଲେ ଆପଣଙ୍କୁ ଦୌଡ଼, ଖେଳକୁଦ, ସାଇକେଲିଂ, ସନ୍ତରଣ, ଯୋଗ, ପ୍ରାଣାୟାମ, ଧ୍ୟାନ, ଆପଣ ଏସବୁ କଲେ ଆପଣ ସେଥିରେ ରହିପାରିବେ,
1: ଆମେ ଫିଟନେସ୍କୁ
0: ବଜାୟ ରଖିପାରିବେ।
1: ସାର୍, ଆପଣ ଖେଳାଳିଙ୍କର ଫିଜିକାଲ ଫିଟନେସ୍ ପ୍ରତି ଧ୍ୟାନ ଦେଉଛନ୍ତି ଏବଂ ଆପଣ ଜଣେ ମଧ୍ୟ ଖେଳାଳି,
0: ଆଜ୍ଞା,
1: ତେବେ ଆପଣ କେଉଁ ଖେଳ ପ୍ରତି ଆଗ୍ରହୀ ବା ବେଶୀ କେଉଁ ଖେଳକୁ ଭଲ ପାଆନ୍ତି ଓ କାହିଁକି?
0: ମୁଁ ମ୍ୟାଡ଼ାମ୍, ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେତେବେଳେ ସ୍କୁଲ ଲେବୁଲରୁ ହିଁ ମୋର ଖେଳ ଷ୍ଟାର୍ଟ କରିଦେ, ଘରେ ବି ମୋତେ ବହୁତ ସପୋର୍ଟ କରୁଥିଲେ ଖେଳିବା ପାଇଁ। ସେତେବେଳେ ସ୍କୁଲରେ ଚମ୍ପିଅନ୍ ହେଉଥିଲି, କଲେଜରେ ଚମ୍ପିଅନ୍ ହେଉଥିଲି, ଜିଲ୍ଲାସ୍ତରୀୟ ଖେଳିବାକୁ ବି ଯାଇଛି। ତାପରେ ଧୀରେ ଧୀରେ ପାଠ ପଢ଼ିଲି, ତାପରେ ଚାକିରି କଲି, ଚାକିରି ବି ସେ ଖେଳ ବିଭାଗରେ ଯେତେବେଳେ କଲି, ମୋତେ ଗୋଟେ ସୁଯୋଗ ମିଳିଲା କି ମୋତେ ପିଲାଙ୍କୁ କୋଚିଂ ଦେବା ପାଇଁ, ତ କୋଚିଂ ଦେବାକୁ ହେଲେ ତ କୋଚ୍ର ବି ସାର୍ଟିଫିକେଟ୍ ଦରକାର, ତ ସେ ଶ୍ରୀଯୁକ୍ତ ସୁନୀଲ ପାତ୍ର ଯିଏ ଥିଲେ ଆପଣଙ୍କର ଅର୍ଜୁନ ଆୱାର୍ଡ଼ ବଡ଼ି ବିଲ୍ଡର୍, ତ ତାଙ୍କ ପାଖରେ ମୁଁ ବଡ଼ି ବିଲ୍ଡିଂ ଶିକ୍ଷା ପ୍ରାପ୍ତ କଲି। ବଡ଼ି ବିଲ୍ଡିଂ ଶିକ୍ଷା ପ୍ରାପ୍ତ କଲା ପରେ ସିଏ ମୋତେ କିଛି କିଛି ସ୍ଥାନରେ ମୋତେ ସୁଯୋଗ ଦେଲେ ଅଫିସିଆଲ କରିବା ପାଇଁ, ସିଏ ଯାଉଥିଲେ ଅଫିସିଆଲ ଚିଫ୍ ହେଇକି ଯାଉଥିଲେ, ସାଙ୍ଗରେ ବେଳେବେଳେ ମୋତେ ନେଇକି ଯାଆନ୍ତି, ତାଙ୍କ ପାଖରେ ଅଫିସିଆଲ ଶିଖିଲା ପରେ ସୁନ୍ଦରଗଡ଼ ଆର୍ମେଚର୍ ବଡ଼ି ବିଲ୍ଡିଂ ଆସୋସିଏସନ୍ ତାଙ୍କର ଯିଏ କୋଚ୍ ଥିଲେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର, ସିଏ ମୋତେ ସୁଯୋଗ ଦେଲେ କି ତମେ ଆମ ଆର୍ମେଚର୍ ବଡ଼ି ବିଲ୍ଡିଂ ସେଣ୍ଟର୍ରେ ଗୋଟେ ଇଣ୍ଟରଭ୍ୟୁ ଦେଇକି ଆପଣ ଗୋଟେ ସାର୍ଟିଫିକେଟ୍ ହାସଲ କରନ୍ତୁ, ଏବଂ ଆମରି ଏଇ ସୁନ୍ଦରଗଡ଼ ଆର୍ମେଚର୍ ବଡ଼ି ବିଲ୍ଡିଂ ଆସୋସିଏସନ୍ରେ ଆପଣ ନିଜେ ରୁହନ୍ତୁ, ଖେଳକୁ ଯଦି ଆମେ ଆଗକୁ ବଢ଼େଇବାର ଅଛି, ଯଦି ଆଗକୁ ଯଦି ପିଲାଙ୍କୁ ସୁଯୋଗ ଦେବାର ଅଛି, ତ ଯାହା ହଉ ତାଙ୍କରି ସାହାଯ୍ୟରେ ମୁଁ ସେଠି ପାସ୍ ବି କଲି, କୋଚ୍ ବି ହେଲି। ବର୍ତ୍ତମାନ ଆମେ ବହୁତ କିଛି ପ୍ରୋଗ୍ରାମ୍ ଆମେ କରୁଛୁ ଆଗକୁ, ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ରକୁ ଧନ୍ୟବାଦ, ସିଏ ମୋତେ ଏତିକି ଦୂରକୁ ଆଣିଥିଲେ। ଆଉ ତାଙ୍କରି ସେଇ ସୁନ୍ଦରଗଡ଼ ଆର୍ମେଚର୍ ବଡ଼ି ବିଲ୍ଡିଂ ଆସୋସିଏସନ୍କୁ ବହୁତ ଧନ୍ୟବାଦ, ତାଙ୍କରି ତରଫରୁ କିଛି ନୂଆ ପିଲାଙ୍କୁ ବି ଆମେ ସୃଷ୍ଟି କରୁଛୁ। ବର୍ତ୍ତମାନ ଆମେ ବଡ଼ି ବିଲ୍ଡିଂ ଲାଇନ୍କୁ ମୁଁ ଅଧିକ ଗୁରୁତ୍ୱ ଦେଉଛି, ଆଉ ବଡ଼ି ବିଲ୍ଡିଂ ଲାଇନ୍ ଯେହେତୁ ଆଦିରେ

0: ଶାରୀରିକ ସୁସ୍ଥତା ଯେଉଁ ଏକ୍ସରସାଇଜ୍ ଗୁଡ଼ାକ ଅଛି ଆଦିର ସମ୍ପୂର୍ଣ୍ଣ ଭାବରେ ଅଛି, ଆଉ ଇଏ ପ୍ରତ୍ୟେକ ଖେଳ ପାଇଁ ଦରକାର, ତେଣୁ କରିକି ସବୁ ଖେଳକୁ ଆମେ ଶିଖାଉଛୁ।
1: ଆଜ୍ଞା ସାର୍, ଏ ଖେଳ ଜଗତରୁ ଆପଣ କେବେ ଏବଂ କେଉଁଠୁ ପୁରସ୍କୃତ ବା ସମ୍ମାନିତ ହୋଇଛନ୍ତି କି?
0: ଖେଳ ଜଗତରେ ଦେଖିବା ମ୍ୟାଡ଼ାମ, ବହୁତ ଆଡ଼ୁ ସମ୍ମାନିତ ପାଇଛୁ, ଆଉ ବର୍ତ୍ତମାନ ତ କିଛି ଜିନିଷ ତ ମନେ ନାହିଁ, ଆଉ ବହୁତ ପୁରୁଣା ହୋଇଗଲାଣି। ଆଉ ଜିଲ୍ଲାସ୍ତରୀୟ ପାଇଛୁ, ବିଭିନ୍ନ ପ୍ରକାର ଆନୁଷ୍ଠାନିକରେ ବି ପାଇଛୁ, ରାଉରକେଲା ଇସ୍ପାତ କାରଖାନାରୁ ସମ୍ମାନିତ ହୋଇଛୁ, ଆଉ ଏମିତି ଚାଲିଛି ଆଉ।
1: ସାର୍, ଆପଣ ପରିଲକ୍ଷିତ କରୁଥିବେ ଯେ ଆଜିର ଯୁବପିଢ଼ି ଖେଳାଳିମାନେ
0: ଆଜ୍ଞା
1: ବିଭିନ୍ନ ପ୍ରକାର ନିଶା ସେବନ କରୁଛନ୍ତି।
0: ଆଜ୍ଞା ହଁ, ନିଶା ସେବନ ଷ୍ଟେରଏଡ୍ ୟୁଜ୍ କରୁଛନ୍ତି।
1: ଆଜ୍ଞା,
0: ହଁ ହଁ
1: ତେବେ ଏହା କେତେ ଦୂର ଠିକ୍?
0: ଦେଖନ୍ତୁ ମ୍ୟାଡ଼ାମ,
1: ବିଶେଷ କରି ବଡ଼ ବିଲ୍ଡର ମାନେ ତ ବେଶୀ ନେଉଛନ୍ତି ବୋଲି ଆମେ ଶୁଣୁଛୁ।
0: ଆଜ୍ଞା ଆଜ୍ଞା, ଦେଖନ୍ତୁ ଖେଳାଳିମାନଙ୍କର ତାଙ୍କର ପ୍ରକୃତ ଷ୍ଟେରଏଡ୍ ହେଲା ନିଜ ଘରେ ଥିବା ଖାଦ୍ୟ, ସେ ଷ୍ଟେରଏଡ୍ ହେଲା ତାଙ୍କର ଶରୀରକୁ ବୃଦ୍ଧି କରିଥାଏ। କିନ୍ତୁ ବର୍ତ୍ତମାନ ମାର୍କେଟରେ ଯେଉଁ ନିଶାଯୁକ୍ତ ଷ୍ଟେରଏଡ୍ ଆସିଗଲାଣି, ଯେଉଁମାନେ ସବୁ ଭୁଲ କୋଚ୍ମାନଙ୍କ ପାଖରେ ପଡ଼ିଯାଉଛନ୍ତି, ସେମାନେ ତାଙ୍କୁ ଗୋଟେ ଭୁଲ ଶିକ୍ଷା ଦେଉଛନ୍ତି କି ତମ ଅମୁକ ଅମୁକ ଷ୍ଟେରଏଡ୍ ନିଅ, ତୁମର ଇଣ୍ଟରନାଲି ତୁମର ପାୱାର ବହୁତ ବୃଦ୍ଧି ହେବ, ଇଣ୍ଟରନାଲି ପାୱାର ବହୁତ ବୃଦ୍ଧି ହେଲା ପରେ ତୁମେ ଗୋଟେ ଶକ୍ତିଶାଳୀ ହେଇକି ବାହାରିବ, ଆଉ ତୁମର ବହୁତ କ୍ୱିକ୍ ତୁମର ଡେଭଲପ୍ ସବୁ ହେବ। କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ। ଏ ଯେଉଁ କେମିକାଲ ଷ୍ଟେରଏଡ୍ ଯେଉଁ ରାସାୟନିକ ଯେଉଁ ଯେତେବେଳେ ଶରୀରକୁ ଯାଉଛି, ଗୋଟେ ଖେଳାଳିର ତା'ର ହାର୍ଟ ଲିଭର କିଡ଼ନି ଏ ସବୁ ଖରାପ ହେଇଯାଉଛି। ଆପଣ ଏବେ ଦେଖୁଥିବେ ସୋସିଆଲ ମିଡ଼ିଆରେ କି ହଠାତ୍ ବଡ଼ି ବିଲ୍ଡିଂ କରୁଥିବ ଗୋଟେ ପିଲା ସଡନ୍ ଗଳି ପଡ଼ୁଛି, ତା'ର ହାର୍ଟ ଡିଜିଜ୍ ମାନେ କହୁଛନ୍ତି ସେ ହାର୍ଟ ଫେଲେ ମରିଗଲା।
1: ଆଜ୍ଞା,
0: ତା'ର କାରଣ ଏଇସବୁ ଏସବୁ ଭୁଲ ରାସ୍ତାରେ ଯିବା। ଗୋଟେ ଖେଳାଳି ପାଇଁ ଡ୍ରଗ୍ସଟା ଜରୁରୀ ନୁହଁ, ନିଶା ସେବନରୁ ଯେତେ ଦୂରରେ ରହିବ ସେତେ ଭଲ। ନିଶା ସେବନ ଦୂରରେ କେବଳ ଖେଳାଳି ନୁହନ୍ତି, ସାଧାରଣ ମଣିଷ ଯେଉଁମାନେ ନ ବି ଖେଳୁଛନ୍ତି ସେ ବି ନିଶା ସେବନ ଦୂରରେ ରହିବା ବହୁତ ଜରୁରୀ। ଆଉ ଏ ଯେଉଁ ଆଉ ଗୋଟେ ଜିନିଷ ରହିଲା ମ୍ୟାଡ଼ାମ, ମାର୍କେଟରେ ମିଳୁଛି ଗୋଟେ ଡବା ଫୁଡ଼୍, ଆପଣମାନେ ଯାଉଥିବେ ସେଇଟା ଦାମ ବି ବହୁତ ଅଧିକ, ଗୋଟେ ଗୋଟେ ଡବା ଦାମ 2000, 3000, 5000, 10000 ପର୍ଯ୍ୟନ୍ତ ଦାମ ଅଛି, ସେଗୁଡ଼ାକ ଅନଲାଇନ୍ ମାର୍କେଟରେ ବି ମିଳୁଛି। ତା'ର ପ୍ରକୃତ ସତ୍ୟତା କେହି ଜାଣିବାକୁ ପାଉନାହାନ୍ତି, ଜିନିଷ କେଉଁଥିରେ ତିଆରି, ଜିନିଷ କ'ଣ, ସେସବୁ କିଛି ବୁଝୁନାହାନ୍ତି। ଅନ୍ଧ ଭଳିଆ ତାକୁ କିଣି ଆଣୁଛନ୍ତି, ତାକୁ ସକାଳୁ ସନ୍ଧ୍ୟା ଖାଉଛନ୍ତି, କିଛି ଦିନ ଖାଇଲା ପରେ ଦେଖିବେ ଶରୀର ତାଙ୍କର ଗଠନ ତାଙ୍କର ଧୀରେ ଧୀରେ ସବୁ ଚେଞ୍ଜ ହେଇଯାଉଛି। ଚେଞ୍ଜ ହେଲା ପରେ ତା'ପରେ ତା'ର ସବୁ ଯେଉଁ ପ୍ରତ୍ୟେକ ଜିନିଷର ଗୋଟେ ସାଇଡ଼୍ ଇଫେକ୍ଟ ରହୁଛି, ସେ ସାଇଡ଼୍ ଇଫେକ୍ଟ ଗୁଡ଼ାକ ତାଙ୍କ ଦ୍ୱାରା ବାହାରିବ ଆରମ୍ଭ ହେଉଛି, ତା'ପରେ ସେ ଜାଣିପାରୁନାହାନ୍ତି। ତା'ପରେ ଧୀରେ ଧୀରେ ଗଲାବେଳକୁ ତାଙ୍କର କ୍ରିଏଟିନ୍ ୟୁରିଆ ଏଇସବୁ ଯେଉଁ ଦେହରେ ବଢ଼ିଯାଉଛି, ତାଙ୍କର ଲିଭର ତାଙ୍କର ଫଙ୍କସନ୍ କମିଯାଉଛି। ତା'ପରେ ଶେଷରେ ଯେତେବେଳେ ଡକ୍ଟର ପାଖରେ ପହଞ୍ଚିଲା ବେଳକୁ ସେତେବେଳେ ଡକ୍ଟର କହୁଛନ୍ତି ଯେ ଆଜ୍ଞା ଇଏ ଲାଷ୍ଟ ଷ୍ଟେଜ୍, ଆପଣ କ'ଣ ଖାଉଥିଲେ କ'ଣ ପିଉଥିଲେ ଡକ୍ଟର ପଚାରୁଛନ୍ତି ଖୋଲିକି। ତା'ପରେ ଯେତେବେଳେ ଡକ୍ଟର ଜାଣିବାକୁ ଚାହୁଁଛନ୍ତି ଯେ ଏ ଜିନିଷ ଏଇଆ କରିଛି, ସେତେବେଳେ ହାତରୁ ସବୁ ସରିଯାଇଥାଏ। ତେଣୁ କରିକି ଏ ନିଶା ସେବନ ଆଉ ଏ ଡ୍ରଗ୍ସରୁ ଏବଂ ଷ୍ଟେରଏଡ଼୍ରୁ ଆପଣ ଯେତେ ଦୂରରେ ରହିବେ ସେତେ ଭଲ। ସବୁ ଘରରେ ହିଁ ମା' ବାପା ତିଆରି କରିକି ଦେଉଥିବା ସେହି ଭାତ ଡାଲି ଅଣ୍ଡା ମାଛ ମାଂସ ନର୍ମାଲ ଖାଦ୍ୟ ଖାଆନ୍ତୁ, ଶରୀରକୁ ଆରାମ ଦିଅନ୍ତୁ, ଭଲ ନିଦ୍ରା କରନ୍ତୁ, ଦେଖିବେ ଆପଣ ଜଣେ ଭଲ ଖେଳାଳି ହେଇକି ବାହାରିବେ, କିନ୍ତୁ ନିଶା ସେବନରୁ ଦୂରେଇକି ରୁହନ୍ତୁ।
1: ଆଜ୍ଞା, ବହୁତ ସୁନ୍ଦର ସାର୍, ଏହା ତ ନିଶ୍ଚୟ ଦୁଃଖର ବିଷୟ ଗୋଟେ ଖେଳାଳି ପାଇଁ ଯେ ନିଶା ସେବନ କରିବା, ଆଉ ଆପଣ ଆଜି ଖେଳାଳିଙ୍କୁ ସୁନ୍ଦର ବାର୍ତ୍ତାଟିଏ ପ୍ରଦାନ କଲେ। ତେବେ ସାର୍, ଶେଷରେ ଏ ବିଷୟରେ ଆମର ନୂତନ ଯୁବପିଢ଼ିମାନଙ୍କୁ ଯେଉଁମାନେ ନୂଆ ନୂଆ ପାଦ ଥାପିଛନ୍ତି ଆମ ଖେଳ ଜଗତରେ, ସେମାନଙ୍କୁ ଜଣେ କୋଚ୍ ହିସାବରେ କ'ଣ ପରାମର୍ଶ ଦେବାକୁ ଚାହିଁବେ?
0: ଯେଉଁ ପିଲାମାନେ ନୂଆ ବର୍ତ୍ତମାନ ଖେଳରେ ପାଦ ଦେଉଛନ୍ତି, ପ୍ରଥମେ ତାଙ୍କ ମା' ବାପାକୁ ଧନ୍ୟବାଦ ଦେବି ଯେ ସେମାନେ ତାଙ୍କ ଆଜିକା ଡେଟ୍ରେ ତାଙ୍କ ପିଲାମାନଙ୍କୁ ଖେଳିବାକୁ ଛାଡ଼ୁଛନ୍ତି।
1: ଆଜ୍ଞା,
0: ଖେଳ ଦ୍ୱାରା ଦେଖନ୍ତୁ ଖାଲି ଶାରୀରିକ ଶକ୍ତି ବିକାଶ ହୁଏ ତାହା ନୁହେଁ, ଖେଳ ଦ୍ୱାରା ମାନସିକ ବି ବିକାଶ ହୁଏ। ଏଥିପାଇଁ ଗୋଟେ ଖେଳ ଜିତିବା ପିଲାକୁ ପଚାରିବେ ତା'ର ଖୁସି କେତେ, ହାରିବା ପିଲାକୁ ପଚାରିବେ ତା'ର ଦୁଃଖ କେତେ, ତେଣୁ କରି ଖେଳ ବି ମାନସିକ ଶାନ୍ତି ଦେଇଥାଏ। ଯଦି ଆପଣ ଖେଳ ଲାଇନ୍କୁ ଆସିଛନ୍ତି, ଆପଣ ମିନିମମ୍ 2 ଘଣ୍ଟା ନିଜ ପଡ଼ିଆରେ କି ନିଜ ଘର ଆଗରେ ଛଅ ବାଡ଼େଇବା ଅପେକ୍ଷା ଗୋଟେ ଭଲ ଖେଳ ପଡ଼ିଆରେ ଗୋଟେ ପ୍ରଶିକ୍ଷଣ ଶିବିରରେ ଛଅ ବାଡ଼ାନ୍ତୁ, ଆପଣ ସେଠି ଭଲ ପ୍ରଶିକ୍ଷଣ ନେଇକି ଖେଳନ୍ତୁ। ଆପଣ ଭବିଷ୍ୟତରେ ଏ ଦେଶ ପାଇଁ, ରାଜ୍ୟ ପାଇଁ ଏବଂ ନିଜ ପାଇଁ ଆପଣ ସମ୍ମାନିତ ହେବେ, ଜଣେ ଭଲ ଖେଳାଳି ହେଇକି ବାହାରିବେ। ସମୟକୁ ସଦୁପଯୋଗ କରନ୍ତୁ, ଆଜି ବିତି ଯାଇଥିବା ସମୟ କାଲି କେବେ ଫେରିବ ନାହିଁ, ତେଣୁକରି ସେ ସମୟକୁ ସମ୍ମାନ ଦିଅନ୍ତୁ, ସମୟ କାଲି ଆପଣଙ୍କୁ ବହୁତ ବଡ଼ ସମ୍ମାନ ଜାଗାରେ ଠିଆ କରିଦେବ।
1: ଆଜ୍ଞା, ଧନ୍ୟବାଦ ସାର୍। ଆଜି ଆମେ ଆପଣଙ୍କ ଠାରୁ ଖେଳକୁଦ ସମୟରେ ଶାରୀରିକ ସୁସ୍ଥତା କେତେ ଜରୁରୀ ସେ ବିଷୟରେ ଜାଣିବା ସହିତ

0: ଆହୁରି ଅନେକ କଥା ଜାଣିବାକୁ ପାଇଲୁ, ଆଉ ସୁନ୍ଦର ବାର୍ତ୍ତା ମଧ୍ୟ ଆମ ଖେଳାଳିମାନଙ୍କୁ ପ୍ରଦାନ କଲେ। ତେବେ ସାର୍, ଆଜି ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରୁ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
1: ଆପଣଙ୍କୁ ବହୁତ ଧନ୍ୟବାଦ, ଆଉ ଇଣ୍ଡିଆ ରେଡ଼ିଓର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ବି ମୋ ତରଫରୁ ଅନେକ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।

ଶୁଣିଲେ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ପୁଷ୍ପଲତା ସାହୁ। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି 7 ତାରିଖ ମଙ୍ଗଳବାର ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆଗାମୀକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର ଆଗାମୀକାଲି ପ୍ରଚାର କରିବୁ 217 ଭାଗ ସକାଳ 6:35। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ଖେଳ ଜଗତ। 8:30 ରହିଛି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଗାମୀକାଲି ଶୁଣିବେ ଗରବଡ଼ ସେବା ସମ୍ପର୍କରେ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଶୁଣିବେ ମୁଣ୍ଡା ଗୀତ, ପରିବେଷଣ କରିଛନ୍ତି ମୁକୁଟ କାଣ୍ଡୁଲ୍ନା ଏବଂ ସାଥୀ। ପୂର୍ବାହ୍ନ 9:00 ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯାଏ। ଇତିମଧ୍ୟରେ ପୂର୍ବାହ୍ନ 10:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ମଧ୍ୟାହ୍ନ 12:00 ପ୍ରଚାର କରିବୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1322 ଭାଗ। ଏହାଛଡ଼ା ଅପରାହ୍ନ 5:00 ରହିଛି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତର 400

47ତମ ଭାଗ 5:30 ଆଗାମୀକାଲି ଶୁଣିବେ ଓଡ଼ିଆ ଭକ୍ତି ସଙ୍ଗୀତ ଆଲବମ୍ ସଙ୍ଗୀତ। ସନ୍ଧ୍ୟା 6:10 ଶୁଣିବେ ଓଡ଼ିଶୀ। 6:30 ରହିଛି କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଆଗାମୀକାଲି ଶୁଣିବେ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ପ୍ରଚାର କରିବୁ କିଷାନ ବାଣୀ। ରାତି 8:00 ଶୁଣିବେ ଆପଣମାନଙ୍କ ଫୋନ୍ କଲ୍ ଏବଂ ମନପସନ୍ଦର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ହେଲୋ ରାଉରକେଲା। 8:30 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 9:15 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଗାମୀକାଲି ରାତି 10:00 ରହିଛି କାର୍ଯ୍ୟକ୍ରମ ସୃଜନିକା। 10:30 ଶୁଣିବେ ରୂପକ ପଞ୍ଚାଝା, ରଚନା ବାସନ୍ତୀ ଦାସ, ନେରେସନ୍ ଏବଂ ପ୍ରଯୋଜନା ରଘୁନନ୍ଦନ ଲାକ୍ରା। ଏବଂ ପରିଶେଷରେ ରାତି 11:00 ହିନ୍ଦୀରେ ସମ୍ବାଦ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଭକ୍ତି ଗୀତ। ପ୍ରଥମ ଗୀତରେ କଣ୍ଠଶିଳ୍ପୀ ଅନୁପ ଜଲୋଟା, ରଚନା ପଣ୍ଡିତ କିରଣ ମିଶ୍ରା।

ଶୁଣିଲେ ହିନ୍ଦୀ ଭକ୍ତିଗୀତ କଣ୍ଠଦାନ କରିଥିଲେ ଅନୁପ ଜଲୋଟା, ରଚନା ପଣ୍ଡିତ କିରଣ ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ, ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କାର୍ଯ୍ୟକ୍ରମ ଯୁବଶକ୍ତି। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଯେମିତିକି ଜନ୍ମ ହାର ଅଧିକ ହେବା, ସ୍ୱାସ୍ଥ୍ୟ ସେବାର ଉନ୍ନତି ଫଳରେ ମୃତ୍ୟୁ ହାର କମିବା, ପରିବାର ନିୟୋଜନ ସମ୍ପର୍କରେ ସଚେତନତାର ଅଭାବ, କମ୍ ବୟସରେ ବିବାହ, ଅଶିକ୍ଷା, ଦାରିଦ୍ର ଓ କେତେକ ସାମାଜିକ ଧାରଣା ଏହାର ପ୍ରମୁଖ କାରଣ। ଏହାର ପ୍ରଭାବ ଆଜି ଆମେ ପ୍ରତିଦିନ ଅନୁଭବ କରୁଛୁ। ସହର ଗୁଡିକରେ ଅସହ୍ୟ ଯାତାୟାତ ଜନିତ ସମସ୍ୟା, ବେରୋଜଗାରୀ, ଘରର ଅଭାବ, ପାନୀୟ ଜଳ ସଙ୍କଟ, ଚାଷ ଜମି କମିବା, ଜଙ୍ଗଲ ଧ୍ୱଂସ, ବାୟୁ ଓ ଜଳ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଏସବୁ ଏହାର ପ୍ରତ୍ୟକ୍ଷ ପରିଣାମ। ଓଡିଶାରେ ମଧ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ପରି ସହର ଗୁଡିକରେ ଦ୍ରୁତ ସହରୀକରଣ ଫଳରେ ଯାତାୟାତ, ବର୍ଜ୍ୟ ପରିଚାଳନା, ପାନୀୟ ଜଳ ଓ ପରିବେଶ ସମ୍ବନ୍ଧୀୟ ସମସ୍ୟା ବଢି ଚାଲିଛି। ଏହି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଆମର ଯୁବପିଢ଼ି କେଉଁଠି ଠିଆ ହୋଇଛି? ବାସ୍ତବରେ ଭାରତର ସବୁଠାରୁ ବଡ ଶକ୍ତି ହେଉଛି ତାହାର ଯୁବଶକ୍ତି। ଆଜି ପ୍ରାୟ 38.2 କୋଟି ଅର୍ଥାତ 10-24 ବର୍ଷ ବୟସର ପ୍ରାୟ 382 ନିୟୁତ ଯୁବକ ଯୁବତୀ ଭାରତରେ ବସବାସ କରୁଛନ୍ତି। ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ 5ଟି ବଡ଼ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା। ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷି ଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା। ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ। ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡି ପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋଟ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି, ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି, ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5 ବର୍ଷ ଭିତରେ 1,00,00,00,00 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 crore rupees ଇନ୍ଭେଷ୍ଟମେଣ୍ଟ ର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ସାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ 7 ଦିନ ଆଉ 7 ଦିନ ସାରା ଏ ଟ୍ରେନ୍ ଚାଲିବ।
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 48 ଆମ୍ବୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା 3 ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
3: 24 ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳ ଅତିପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। 7 ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅନେକ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ କିଛି ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତାରେ ଥିବା 77.2 ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ବଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77 ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଯିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପରେ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାନ୍ତି। ନୂଆ ଭୋଟରଙ୍କ ପାଇଁ ଫର୍ମ 6 ପୂରଣ କରିବାକୁ ଦିଆଯାଇଥାଏ। ଏହି ପ୍ରକ୍ରିୟା 30 ଧରି ଅନୁଷ୍ଠିତ ହୋଇଥାଏ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶନ ହୁଏ। ଏହି ତାଲିକା ଉପରେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରହିଥିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ। ଏହି ଆବେଦନଗୁଡ଼ିକ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ ବଣ୍ଟନ, ତଥ୍ୟ ସଂଗ୍ରହ ଆଦି ଶେଷ ହେବା ପରେ ଚିଠା ଭୋଟର ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ପାଖାପାଖି 20,14,000 ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି। ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ଜଣ ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଲିଲେଖଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସୂଚନା ପରେ।

ସେବା ସାମିଲ ରହିଛି। ରାଜ୍ୟର ସରକାରୀ ଆଉ ଅନୁଦାନପ୍ରାପ୍ତ ବିଦ୍ୟାଳୟର 3-8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ବଛରକ 4 ପରୀକ୍ଷା ଦେବାରକେ ପଡ଼ବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲ ସେପ୍ଟେମ୍ବର ମାସ ଭିତରେ 2 ଆଉ ଅକ୍ଟୋବରରୁ ମାର୍ଚ୍ଚ ମାସ ଭିତରେ ଆଉ 2 ପରୀକ୍ଷା ଦେବାରକେ ପଡ଼ବା। ଗୋଟିଏ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ 2 ଲେଖା ମୂଲ୍ୟାୟନ ଆଉ ଆସେସମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାରକେ ପଡ଼ବା ବୋଲି ବିଭାଗ ତରଫରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଚିଠା ତାଲିକା ବାହାରିଛି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ 2,47,536 ଜଣ ମତଦାତା ରହିଛନ୍ ବୋଲି ଜଣାପଡ଼ିଛି। ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ବାରକେ ଲାଗିଛି। ଏତାକେ ନଜରଥି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ଆଇବା 9 ଇ ବଛର ପହିଲା ବଏଡ୍ ପାଣି ଛଡ଼ାଯିବାରକେ ନିଷ୍ପତ୍ତି ନିଆଯାଇଛି। ସେଦିନ ସକାଳ 11 ପୂଜା ଆଉଥିରୁ ଜଳଭଣ୍ଡାରନୁ ବଏଡ୍ ପାଣି ଛଡ଼ାଯିବା। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୋଲବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିର୍ଲାଗି ସତର୍କ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ବଢ଼ିକରି 603.89 ଫୁଟ୍ ପହଞ୍ଚିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣ୍ଡିନ ହୋଇଥିବା ଲଘୁଚାପ ଅବପତ୍ତି ବଦଳିବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ସ୍ଥଳଭାଗ ପାର କରିଛି। ବାଲେଶ୍ୱର ପାଶେ ଉତ୍ତର ଉପକୂଳ ଓଡ଼ିଶା ପାର କରିଥିବାର ଜଣାପଡ଼ିଛି। ଆଇବା 24 ଭିତରେ ଏହି ଅବପାତ ଉତ୍ତର ଓଡ଼ିଶା ଆଉ ତାକେ ଲାଗି କରିଥିବା ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର ଛତିଶଗଡ଼ ଦେଇକରି ଯିବା ବୋଲି ଅନୁମାନ କରାଯାଇଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଜି ସମ୍ବଲପୁର ବରଗଡ଼ ସୁବର୍ଣ୍ଣପୁର ନୂଆପଡ଼ା ବଲାଙ୍ଗୀର ବୌଦ୍ଧ ଅନୁଗୁଳ ଆଉ କନ୍ଧମାଳ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଭିତରେ ସୋନପୁରଠାରେ ସବୁନ ଅତ୍କା 328.4 mm ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ମହାନଗର ନିଗମ ଇଲାକାନ 220 mm ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ଜିଲ୍ଲାନ ଲଗାତାର ବର୍ଷା ଲାଗି ହରଭଙ୍ଗା ବ୍ଲକ ଗୁଣ୍ଡ୍ରିବିଡ଼ା ଗାଁନ ବଏଡ୍ ସ୍ଥିତି ଦେଖିବାରକେ ମିଳିଛି। ମହାନଦୀ ତେଲ ସାଲୁଙ୍କି ଆଉ ବାଗ ନଦୀର ଜଳସ୍ତର ବଢ଼ବାରକେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଜବର ବର୍ଷା ହୋଇଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ ଅଙ୍ଗ ତେଲ ସୁକ୍ତେଲ ନଦୀର ଜଳସ୍ତର ବଢ଼ିଛି। ଖାସ୍ କରି ବୀରମହାରାଜପୁର ଉପଖଣ୍ଡର ଭୂତିଆପାଲିଠାରେ ରାସ୍ତା ଉପରେ ପାଣି ଯାଉଛି। ଏଥିର୍ଲାଗି ଭିନ୍ ଭିନ୍ ଜାଗାନ ଯିବାର ଆସବାର ପ୍ରଭାବିତ ହୋଇଛି। ଶେଷ ମୁଖ୍ୟ ଖବର ଫେର ଘାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300 ଅୟତ୍କା ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଲମନ୍ତ୍ରୀ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଉତ୍ତର ଓଡ଼ିଶା ଲାଗି ଆଉ ଗୋଟିଏ ନୂଆ ଟ୍ରେନ୍ର ଘୋଷଣା କଲେ ରେଲମନ୍ତ୍ରୀ। ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର ହେଲା ଶୁଭାରମ୍ଭ। ଆଉ ହୀରାକୁଦ ଜଳଭଣ୍ଡାରନୁ ଆଇବା 9 ଛଡ଼ାଯିବା ଏ ବଛର ପହିଲା ବଏଡ୍ ପାଣି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6 ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଆଜି ପୁରୀ ଓ ବ୍ରହ୍ମପୁରଠାରେ 2 ଟ୍ରେନ୍ର ହେଲା ଶୁଭାରମ୍ଭ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16 ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 6 ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର 4th ଇଣ୍ଡୋନେସିଆ ଗସ୍ତ। 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ବାନନ୍ ମନ୍ଦିର ପରିଦର୍ଶନ କରିବେ। ଭାରତ ଓ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ଶ୍ରୀ ମୋଦି 3-ଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି 3rd ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 2 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6 ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍, ନିକାରାଗୁଆ, ସୁରିନେମ୍, ଗାବୋନିସ୍, ମଙ୍ଗୋଲିଆ ଏବଂ ବାହାମାସ୍। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଧରଣର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋଏଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ

0: ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, COVID-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2029 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି, ଡିଜିଟାଲ ଭାରତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 01-23717117, 233-1444, 233-10481 ଏବଂ 23717106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ 17th ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6ଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି,
3: କେନ୍ଦୁଝରରେ ଯୋଉ କୃଷି ବିଭାଗର ଜାଗାଟା ଅଛି ସେଟାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ, ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯୋଉ ପର୍ପସ୍ ପାଇଁ ସେ ଚାହୁଁଛନ୍ତି ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନୀ ହେବ, କଲେକ୍ଟ୍ରେଟ ଅଫିସ ପାଇଁ, ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯେଉଁ ଜାଗା ଦେଖେଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
2: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ। ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000ରୁ ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲ କଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ବର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୂହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା, ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ

0: ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି, 7008248758। ବର୍ତ୍ତମାନ ପ୍ରଚାର କରୁଛୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣିବେ ପରିବେଶ ସଂରକ୍ଷଣର ଆବଶ୍ୟକତା ଓ ଚାଷବାସ ସମ୍ପର୍କରେ ଯୁବ ଅଗ୍ରଣୀ ଚାଷୀ ଜଗନ୍ନାଥ ବାଡ଼ାଙ୍କ ସହ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରବୀନ୍ଦ୍ର କିଷାନ ଓ ସୁନିତା ସିଂ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି, 8249809672। ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ଖେତ ଖମାର।

0: ଆଉ ମୋର ଗ୍ରାମ ହେଲା ଟିମ୍ନା, ଆଉ ପଞ୍ଚାୟତ ଏକମା, ଆଉ ଆମର ବ୍ଲକ ହେଲା ବଡ଼ଗାଁ, ଜିଲ୍ଲା ସୁନ୍ଦରଗଡ଼।
1: ବୋଇଲେ ଆଜ୍ଞା ଆପଣଙ୍କର କଥା ତ ଶୁଣିଲେ ମୁଁ ଆମକୁ ଟିକେ ଟିକେ ପିଲା ପୁଛା ବଗେର ଲାଗୁଛେ। ବୋଇଲେ ଆପଣଙ୍କର ବୟସ ଏନ୍ତା କେତେ ହେଉଛେ?
0: ଆଜ୍ଞା ମୋତେ ଏବେ 25+ ହେବା।
1: ବଢ଼ିଆ କଥା ଆଜ୍ଞା। ବୋଇଲେ ପିଲାନେ ଅଛ, ଆର ଆପଣଙ୍କର ଆଡ଼େ କେନ୍ତା କେନ୍ତା ଚାଷବାସ ଚାଲୁଛି, କାଁ କାଁ ଯୋଜନା ମାନେ ରଖିଛନ୍ ଟିକେ ବତାବେ।
0: ଆଚ୍ଛା ଆଜ୍ଞା ଆଜ୍ଞା, ଏଖେନ୍ ଯେହେତୁ ବର୍ଷା ଦିନ ତ ମାନେ ଧାନ ଚାଷ ତ ଏବେ ମୁଖ୍ୟ ହେ, ତାର ସାଙ୍ଗରେ ଯେହେତୁ ପନିପରିବା ବି ନିଲଗାଲେ ଲୋକଗୁଡା କେନ୍ତା ଖାଏ, ସେଥିଲାଗି ପନିପରିବାରେ ଆମର ଲାଗିଛି କର୍ଲା ହେଲା କି ଝୁନଗା ହେଲା, ଭେଣ୍ଡି ଆଉ କୁନ୍ଦୁରୁ ଏସବୁ ଲାଗିଛେ। ବଡ ଗଛ ହିସାବରେ କହିଲେ କଦଳୀ ଏବେ ହଉଛି ଆଉ।
1: ହଇ ହଇ ହଇ, ବୋଇଲେ ଆପଣ ଚାଷ ବାସ ପ୍ରତି କେନ୍ତା ଧ୍ୟାନ ବି ଦେଉଛନ୍, ଆର ଗଛ ଖୁଟ କଥା ବି କହୁଛନ୍ ଟିକେ ଟିକେ, ବୋଇଲେ ଟିକେ ତାରତମ୍ୟଟା ଟିକେ ବୁଝି ନେଇ ହେବାର ନୁ।
0: ଆଚ୍ଛା ଦେଖୁତ ଆଜ୍ଞା, ଏଖେନ୍ ସମସ୍ତେ ଗଛ ଇଏ ସବୁ କାଟି ଦଉଛନ୍, ଯେନ୍ଟା କି ମାନେ ମୋର ହିସାବରେ ଦେଖିଲେ ମଣିଷ ଆମର ସ୍ୱାର୍ଥପର ହେଇପାରମେ, ଜୀବଜନ୍ତୁ ବି ସ୍ୱାର୍ଥପର ହିଂସ ହେଇପାରମେ, କିନ୍ତୁ ଗଛ ଲତା କେବେ ସ୍ୱାର୍ଥପର ହେଇନିପାର। ଅନବରତ ଆମର ଅକ୍ସିଜେନ୍ ଦଉଛନ୍, ଲୋକେ ଛାଇ ଦଉଛନ୍, ଲୋକେ ଖାଇବାର୍ ଲାଗି ଦଉଛନ୍, ମାନେ ସେଥିଲାଗି ମତେ ବହୁତ ଆକର୍ଷଣ ଲାଗ୍ସି ଗଛ ପତ୍ର ଲଗାବାର୍ ଲାଗି, ନିଜକେ ବି ଭଲ ଲାଗ୍ସି। ଆଉ ମାନେ ଯେତ୍କି ସ୍ଟ୍ରେସ୍ ହେଲେ ବି ମାଇଣ୍ଡ କେ ମାନେ ଗୋଟେ ଦେଖିଲେ ଗଛ ଗଛଟାକେ ଶାନ୍ତି ଲାଗ୍ସି ଟିକେ।
1: ବଢ଼ିଆ କଥା ଆଜ୍ଞା, ଏନ୍ତା ସୋଚଟା ରହିବାର କଥା। ବୋଲେ ଇ ବଡ଼କା ସୋଚ ସବକର ଦ୍ୱାରା ନି ହେସିନ, ଆଜିକାଲି ତ
0: ଦେଖବେ ଆପଣ ବି ଦେଖିବେ କି ପାର୍କରେ ସମସ୍ତେ ମାନେ ନିଜର ଷ୍ଟ୍ରେସଫୁଲ ଜୀବନକେ ମାନେ ଟିକେ ଖୁସି କରବାର ଲାଗି ଯିସନ୍। ଆମେ କାଇଁ ଯେ ଆମର ନିଜର ଘର ପାଖରେ ଲଗେଇକି ଗଛ ଯାକେ ଆମେ ନିଜେ ଘର ପାଖରେ ରହିକିରି ମାନେ ଶାନ୍ତି ଗୋଟେ ମାଇଣ୍ଡ କେ ନେଇ କରମା।
1: ବୋଇଲେ ଆପଣ ତ ପଢା ଲିଖା, ତାରୁ ଆପଣଙ୍କ ଧ୍ୟାନଟା ପଢାରେ ବି ଅଛେ, ଆରୁ ଇଆଡ଼େ ଆପଣଙ୍କର ଚାଷ ବାସ ହେଲା କି ଗଛ ଖୁଟ ଆମର ପରିବେଶ କେନ୍ତା ଆମେ ସୁଧରାମା ସେଟା ବି ଚିନ୍ତା କରୁଛନ୍ ଆପଣ। ବୋଇଲେ ଏଇ ହିସାବ ନ ଦେଖିବେ ଆଗ୍କେ ଆଉ କାଣା କେନ୍ତା କରି ହେବା, ଆମର ପିଲା ପୁଚକା ମାନେ କି ଆମର ଗାଁ ଘର ଲୋକ ବାକ ମାନେ ଯେନ୍ଟା ଅଛନ୍, ଆପଣଙ୍କର ହିସାବରେ ତ ନି ଭାବୁଥିବେ, ସମସ୍ତଙ୍କର ଟିକେ ସୋଚ ବିଚାରଟା ନିହାତି ଫରକ ପଡ଼ୁଥିବାନୁ।
0: ହଁ ସେଟା ବି ହେବ ଆଜ୍ଞା, କିନ୍ତୁ ଜଣେ ଯଦି ଏଖେନ୍ ଭଲ ଗଛ ଲଗାଲା ପରେ ଜଣେ ଦେଖମେ ଯଦି ସେନେ ବହୁତ କିଛି ମାନେ ତାର ଲାଭ ହେଇପାରୁଛେ, ତାହେଲେ ସମସ୍ତେ ଲଗାବାର ଲାଗି ଚେଷ୍ଟା କରମେ। ଜଣେ ଯଦି କଦଳୀ ବାଗାନଟେ କରିଛେ, ପାଖାପାଖିରେ ଦେଖମେ ଲୋକ ବଢ଼ିଆ ହଉଛେ କଦଳୀ, ବଢ଼ିଆ ବିକ୍ରି ବଟା ବି ହଉଛେ, ତାହେଲେ ସେମାନଙ୍କର ବି ଗୋଟେ ଇଚ୍ଛା ହେବ ଲଗାବାର ଲାଗି, ଆଉ ସେ ଜାଗାରେ ମାନେ କଦଳୀ ଚାଷଟା ମାନେ ଟିକେ ବଢ଼ବା। ଆଉ
1: ସଭେ ଦେଖା ଦେଖି ଯଦି ଚାଷଟା ବଢ଼ାବେ କି ଆମର ଯେନ୍ ଯେ ଲଗଉଛନ୍ ଗଛ କୋଟିଟା ବି ବଢ଼ାବେ, ବଢ଼ିଆ କଥା ହେ। ଗାଁ ଘରେ ଦେଖା ଯିସି ଯେନ୍ତା କି ଆମର ଲୋକ ବାକ ମାନେ ସେଇ ହିସାବରେ ଚିନ୍ତା ନାଇଁ କରସନ୍, ଜଣେ ଏଇ ହିସାବରେ କରୁଛେ ଟିକେ ଇସିଙ୍ଗା ଡରା ବି ଚାଲିଛି ନି କାଏଁ।
0: ହଁ ହଁ,
1: ବୋଲେ ଆପଣ ଯଦି ପିଲା ପୁଚକା ହେଇକିରି ଆପଣଙ୍କର ସୋଚ ବିଚାର ବଡ଼ିଟା ଅଛେ, ତାଙ୍କର ସୋଚ ବିଚାର ସେଇ ହିସାବରେ ନେଇ ଥିବା, ଆଉ ସମୟ ସେମାନଙ୍କର ସରି ସରି ଗଲାନ, ଆଉ ଆପଣ ଏହାଦିନେ ଯଦି ଏତିକି ବଡ଼ ବଡ଼ ପଦକ୍ଷେପ ମାନକେ ନେବେ ବୋଲେ ଆଗେ କାଣା କରିବେ କହିକିରି ସେମାନଙ୍କର ବି ଚିନ୍ତାଟା ପଡ଼ସି। ବୋଇଲେ ଆଜ୍ଞା ଆପଣଙ୍କର ଜାଗା ଜମି ମାନେ କେତେ କେତେ ଅଛେ?
0: ଆମର ଅଛି ଆଜ୍ଞା ଜାଗା ଜମି ପାଖାପାଖି 10 ଏକର ପାଖାପାଖି ହେବ।
1: ବୋଲେ କାହିଁ କାହିଁ ଚାଷ ବାସ ମାନେ ଭଲ ହେଇଥିସି ସେନେ?
0: ଦେଖୁ ତ ଆମେ ଘର ପାଖରେ ଯେନ୍ ଜମି ଗୁଡା ଅଛି ସେଠି ତ ଆମେ ପନିପରିବା ଲଗେଇ ପାରସୁଁ, ଆଉ ଯେନ୍ଟା ଦୂରରେ ଅଛି ସେଟା ତ ଖାଲି ଧାନ ଚାଷ ଲାଗି ଖାଲି ଗୋଟେ ଇଏ ଲାଗି ହଉଛେ ଗୋଟେ ସିଜିନ୍ରେ ହିଁ।
1: ବୋଲେ ପାଖେ ଯେନ୍ଟା ଅଛି ସେନେ ଆପଣଙ୍କର କହିଲେ ବରବଟି ହେଲା କି ଭେଣ୍ଡି ଏସବୁ ଆପଣ ଲଗେଇଛନ୍?
0: ହଁ ବୋଲେ ସାଙ୍ଗେ ସାଙ୍ଗେ ଗଛ ବି ଲଗେଇଛେ, ଏସବୁ ଲିଚୁ କି ପିସ୍ତା ବଡ଼ ବଡ଼ ଗଛ ଫ୍ରୁଟ ଗଛ ଗୁଡା।
1: ହଇ ହଇ, ବୋଲେ ଏଇ ଗଛ ମାନକେ ଆପଣ କେନ୍ତା କେନ୍ତା କରୁଛନ୍, ନିଜେ ଏଟା କଲମୀକରଣ କରସନ୍ କି ବାହାରୁ ବି ତାନି ଯୋଗାସନ? ଏଟା
0: ହଁ ଯେନ୍ଟା କଟିଂ ରହି ପାରୁଛେ ନିଜେ କରୁଛେ, ଆଉ ଯେନ୍ ସବୁ ମାନେ ଫ୍ରୁଟ ଗଛ ଗୁଡା ସବୁଟା ତ ହେଇନି ପାରବାର, ସେଗୁଡାକେ ବାହାରୁ ବି ଆଣୁଛେ।
1: ବୋଲେ ନିଜେ କାଁ କାଁ ଗଛ ମାନେ ନିଜେ ବନେଇକିରି ଏନ୍ତା ଯୋଗେଇଛନ୍?
0: ନିଜେ କହିଲେ ଫୁଲ ଗଛ ଗୁଡା ଯେନ୍ ହେଲା ଆମର ଗୋଲାପ ଫୁଲ ଗଛ ହେଲା କି ଆମର ସେ ତୁତକୋଲି ଗଛ ହେଲା, ଏଇସବୁ କଦଳୀ ଗଛ ହେଲା, ପବିତା ଗଛ ହେଲା, ଲେମ୍ବୁ ଗଛ, ସାନ୍ତରା ଗଛ, ପିଜୁଳି ଗଛ, ଏସବୁ ନିଜେ କରିକି ଲଗୁଛେ। ଆଉ ଯେନ୍ ଲିଚୁ ଗଛ ହେଲା କି ମାନେ ଭଲ ଭଲ ବ୍ରିଡ଼ର ଆମ ଗଛ ଗୁଡା ସେଗୁଡା ବାହାରୁ ଆଣିକି ଲଗୁଛେ।
1: ହଇ ହଇ, ଯେନ୍ଟା ବାହାରୁ ମିଳିପାରୁଛି ଆପଣ ଜାଣୁଛନ୍ତି କେ? ବୋଲେ କେନ୍ କେନ୍ ଜାଗାରୁ ଗଛ ମାନକେ ଆପଣ ଆଣିଛନ୍ ଏଖେନ୍ ଯେ?
0: ମୁଇଁ ତ କଲେଜରେ ଯେତେବେଳେ ଥିଲି ବିଡ଼ି କଲେଜରେ ସେତେବେଳେ ଫୁଲବାଣୀରୁ ଆଣୁଥିଲି କିଛି ଆଣିଛେ, ଆଉ ସୁନ୍ଦରଗଡ଼ ହର୍ଟିକଲଚର ବି କିଛି ଆଣିଛେ, ଆର ଆଲକଲାରୁ ଆଡ଼ୁ ବି ସେଆଡ଼ୁ କିଛି ଆଣିଛେ, ସେନେ ପଢ଼ୁଥିଲି କଲେଜରେ ଯେତେବେଳେ।
1: ବୋଲେ ସୁନ୍ଦରଗଡ଼ ହର୍ଟିକଲଚର କହିଲା ବେଳେ କେନ୍ ଜାଗାରେ ପଡ଼ୁଛେ, କେନ୍ଟା?
0: ଏଟା ରଙ୍ଗାଢିପା ପାଖାପାଖିରେ ଅଛି
1: ହଇ
0: ଅଫିସଟା।
1: ଆଉ ଏ ଯେନ୍ ଗଛ ବନାବାର କଥା ପଡ଼ିଲାଟା ଆପଣ କେବେଠୁ ଆରମ୍ଭ କରିଛନ୍ତି, ତା ମାନେ ଧ୍ୟାନରେ କେନ୍ତା ପଶିଲା କେବେଠୁ? ଏଟା
0: ଏଟା ମାନେ ଫାଷ୍ଟ ଲକଡାଉନ ଲାଗିଲା ଯେତେବେଳେ, ତ ସେତେବେଳେ ଘରେ ହିଁ ରହିଥିଲି, ଆଉ ମୁଁ ଆଗରୁ ବି ଇଚ୍ଛା ଥିଲା ଗଛ ଲଗାବାର ଲାଗି, କିନ୍ତୁ ସମୟ ନେଇ ପାଉଥିଲି ଯେହେତୁ ମୋର ମାନେ ପଢାପଢିରେ ଟାଇମଟା ବହୁତ ବର୍ଷ କଟିଛି, ସେଥିଲାଗି ଘରେ ବି ମୁଁ ଏତେ ସମୟ ନେଇ ରହିଲି। ଯେହେତୁ ଲକଡାଉନ ଟାଇମରେ ଆମେ ଘରେ ହିଁ ରହିଲୁ, ତ ମତେ ଗୋଟେ ସ୍କୋପ ମିଳିଲା କି କିଛି ଗଛ ଲଗାବି, ନିଜେ ବି ତିଆରି କରିବି, ଆଉ ବହୁତ ୟୁଟ୍ୟୁବର ସହାୟତା କିମ୍ବା ଆମର ସାଙ୍ଗସାଥି ଯିଏ ଅଛନ୍ ତାଙ୍କର ବି ସହାୟତା, କିମ୍ବା ଆମର ମାନେ ବଡ଼ ଲୋକ

0: ତାଙ୍କର ବି ସହାୟତା ପଚରା ପଚରି କରିକି
1: ନିଜେ ଯେନ୍ ଚାରାକରଣ କରିଲେ ବୋଲେ କେତେ ଗଛ କରିଥିଲେ ନିଜେ ନିଜେ ଏନ୍ତା ବନେଇଥିଲେ ତାକେ?
0: ନିଜେ ପାଖାପାଖି 5-6ଟା ଗଛ କରିଥିଲେ ଏନ୍ତା ଛୋଟ ବଡ଼ କରିକି।
1: ହଇ ହଇ ପଟାପଟି ବି କରିଲ କି ସବୁ ନିଜେ
0: ହଁ
1: ଲଗାଲ?
0: ପଟାପଟି କଲି, ଆମର ପାଖ ସ୍କୁଲରେ ଦେଲି, କିଏ କିଏ ମାନେ କିଏ ମାଙ୍ଗିଲେ ତାଙ୍କେ ବି ଦେଲି, ଆମର ନିଜର କଲେଜ ବିଡି କଲେଜରେ ବି ନେଇକି ମୁଁ ଲଗେଇଥିଲି ସେନେ।
1: ବୋଇଲେ ସେତକି ଦୂର ବୋହିକିରି ନେବାର ଜଗାବାର ବି କଥା ପଡ଼ୁଛି ନିକେ?
0: ହଁ ହଁ ଆଜ୍ଞା।
1: ବୋଇଲେ ଏଇଟା ମନରେ ଜଣେ ତ ନିଜର ବୁକ୍ଚା ବୋହିକେ ଯେ ନେଇ ପାରବାର, ସେ ଜାଗାରେ ତୁମେ ଏକ୍ସଟ୍ରା ଗୋଟେ ଫୁଲ ଗଛ କି ଫଲ ଗଛ ଯେନ୍ଟା ଅଛେ ତାକେ ବୋହିକିରି ନେଇକି ପହଞ୍ଚାବାଟା ଏତେ ଦୂରେ ବଡ଼ କଥା ହେ ନିହାତି। ବୋଇଲେ ଆଗେ କାଁ ଯୋଜନା ରଖୁଛନ୍, ଆପଣଙ୍କର ଧ୍ୟାନଟା କେନ୍ ଆଡ଼େ ବେଶୀ ମୁହାବା? ଏଇ ଚାଷ ବାସ ହେଲା କି ଆପଣ ବିଡ଼ି କରୁଛନ୍, ଆଗେ ଆପଣ ନକରି ଚାକିରି ପ୍ରତି ବେଶୀ ଧ୍ୟାନ ଦେବେ କି ଏଇ ଆମର ଏଇ ଚାଷ ବାସ ହେଲା କି ଆମର ପରିବେଶ ଉପରେ ବେଶୀ ଧ୍ୟାନ ଦେବେ ଲାଗୁଛି?
0: ଆଜ୍ଞା, ନକରି ଚାକିରି ତ ମୁଇଁ ସିନା ପାଇଯିବି, ସମସ୍ତେ ତ ପାଇବାର ମୁସ୍କିଲ ହେ, ତ ସେଥିଲାଗି ଚାଷ ବାସ କରିକି ବି ନିଜେ ବି ନକରି ଯଦି ପାଇବି ହେଲେ ବି ଠିକ ଅଛେ, ଆଉ ଯଦି ଭଲସେ ଗୋଟେ ବାଗାନଟେ ତିଆରି କରିବି ତାହେଲେ କେତେ ଜଣ ମାନେ ରୋଜଗାରକ୍ଷମ ବି ହେଇପାରିବେ ସେ ଜାଗାରେ ଯେ ଗାଁର ଲୋକ ଅଛନ୍।
1: ବଢ଼ିଆ କଥା। ଆଉ ସେନ୍ତା ଆପଣଙ୍କର 10 ଏକର ଜାଗା କହୁଛନ୍, କହିଲା ବେଲକେ ସେଠି ବି ଆପଣ ଚାହିଁବେ କି ଭଲ ବାଗାନଟେ ବନେଇ ଦେବେ, କହିଲା ବେଲକେ ସେଠି ଆପଣଙ୍କର ଆମ କହିଲେ ଆମ ବି ଭରିଗଲା କି ଲେମ୍ବୁ କହିଲେ ଲେମ୍ବୁ ଭରିଗଲା, ଆର୍ ତାର ଚାହିଦା ତ ଆମର ସବୁବେଳେ ରହୁଛେ ନିକେ?
0: ହଁ ରହୁଛେ।
1: ବୋଇଲେ କିଛି ଗୋଟେ ମାଧ୍ୟମ ହେଇପାରବା କି ଆମର ଚଲବାର ଚଲାବାର ଲାଗି? ଆଉ ସେନେ ବି କେତେ ଲୋକ ରହିକିରି ଖଟବେ ଖାଇବେ, ସେମାନେ ବି ତାଙ୍କର ନକରି ବୁତା ଲାଗି ନି ପଡ଼େନ ସିଆଡ଼େ ଖୋଜିକା ଯାଉ। ବୋଲେ ବଢ଼ିଆ କଥା ଆଜ୍ଞା। ନିଜର ଚିନ୍ତା କରି କରି ଆପଣ ପରିବେଶ ଚିନ୍ତା ଫିର ବାହାରର ଲୋକର ଚିନ୍ତା ନି କେ? ବୋଲେ ପାଣିର ସୁବିଧା କାହିଁ କାହିଁ ରହିଛେ ପାଖେ ଆଖେ?
0: ଦେଖୁଥ ଆମର ପାଣିର ସୁବିଧା ବୋଇଲେ ପାଖେ ଆଖେ ନଳକୂପ ଅଛେ ଆଉ କୂଅ ଗୋଟେ ଅଛେ।
1: ହଇ ହଇ
0: ତ ମେସିନ୍ ଲଗେଇକି କୂଅରୁ ପାଣି କାଢୁଛୁ, ଆଉ ନଳକୂପରୁ ବି ପାଣି ମାନେ ବାଲ୍ଟିରେ ବୋହିକି ବି ଗଛ ଗୁଡ଼ାରେ ଦଉଛୁ ସେନ୍ତା, ଆଉ ଟିକେ ଖରା ଦିନରେ ପାଣିର ଟିକେ ଅଭାବ ହୁଏ ରହେସି ଆଉ।
1: ବୋଲେ ସେତିକି କଥା ରହୁଛେ ସିଆଡ଼େ। ବୋଇଲେ ଆଜ୍ଞା ସେସବୁ ତ କଥା ରହିବା, ଆପଣଙ୍କର ଇଚ୍ଛା ଅଛେ ଯେନ୍ଟା ହବି ଅଛେ ଗୋଟେ ହିସାବରେ, ଆଉ ସେଟା ଚଲି ଚଲି ରହିବା ସିଆଡ଼େ ଆଗ୍କେ। ବୋଇଲେ ଆଜ୍ଞା ଚାଷ ବାସ କରୁଛନ୍ ଯେନ୍ଟା ଏଖେନ୍, ବୋଇଲେ ଏ ଚାଷ ବାସଟା କେନ୍ତା ଜୈବିକ ପଦ୍ଧତି କରସନ୍ କି ସାର ଖତ ମାନକେ ଦେସନ୍, କେନ୍ତା କେନ୍ତା କରସନ୍, କେନ୍ ହିସାବରେ ଚାଷ ବାସ ଚାଲିଛି ଆପଣଙ୍କର?
0: ଦେଖୁ ମାନେ ପୁରା ତ ଜୈବିକ କରିନି ହେବାର, ତଥାପି ଜୈବିକ ଆଡ଼େ ଆମେ ମାନେ ମୋର ଧ୍ୟାନଟା ରହୁଛେ ସବୁବେଳେ, ଆଉ ସବୁବେଳେ ମାନେ ଜୈବିକ ମାନେ ଯେନ୍ତା ଯେତିକି ବି ଘାସ ପତର ହେଲା ସବୁ ଗୁଡା ମାନେ ଗୋଟେ ଜାଗାରେ ଗଦା କରିକି ଗୋବର ଖତ ସେନେ ପକେଇକି ଆମର ଯେମିତି ସବୁ ଗୋଟେ ଜାଗାରେ ରଖା ହଉଛେ, ଇଆଡ଼େ ସିଆଡ଼େ ନି ଫିକିକି ନି ଚଲେଇକିରି ମାନେ ଗୋଟେ ଜାଗାରେ ରଖା ହଉଛେ ଆଉ।
1: ବୋଇଲେ ସେଇ ହିସାବରେ ଚାଷ ବାସ ହଉଛେ, ହେନ୍ତା ଆପଣ ଯେନ୍ତା କି ବିନା ରାସାୟନିକ ସାର ଦିଆ କାଁ କାଁ ଚାଷ ବାସ କରିଛନ୍?
0: ମୁଇଁ ବିନା ରାସାୟନିକ ସାର ଦିଆ କହିଲେ ଝୁନଗାଟା କରିଛେ, କଲରା ଆଉ ମୂଲା ଶାଗଟା ବି, ଆଉ ପ୍ରାୟ ସବୁ ତ ମାନେ ମୁଇଁ ବିନା ରାସାୟନିକରେ କରି ଲଗଉଛେ, ଗଛଟା ବି କଦଳୀ ଗଛଟା ବି ଲଗେଇଛେ ସବୁ ବିନା ରାସାୟନିକ ସବୁ ଖତ ଦେଇକି ଲଗେଇଛେ।
1: ବୋଇଲେ ଆପଣ ବୁଝି ପାରୁଥିବେ କି ଆମର ଶାଗ ପତର ହେଲା ଯେନ୍ଟା ଖାଉଛୁ ଆମେ କି ଆଉ ଆମର ଯେନ୍ ରାସାୟନିକ ଦିଆ ଯେନ୍ ବାହାରୁ ଆମେ କିଣିକିରି ଖାଉଛୁ, ବୋଇଲେ ତାର ଭିତରେ ଫରକ କାଁଟା ପଡୁଛେ?
0: ବହୁତ ଫରକ ଅଛେ, କାହିଁକି ମୁଇଁ ତ ବାହାରେ ନିଜେ ରହୁଛେ ମାନେ କଲେଜ କି ବାହାରେ ଖାଉଛେ, ତ ସେତାର ମାନେ ଟିକେ ଟେଷ୍ଟ ଅଲଗା, ଆଉ ଯେନ୍ ନିଜେ ଶାଗ ପତର କରିକି ଯେନ୍ ଜୈବିକ ପଦ୍ଧତିରେ ଖାଉଛେ ତାର ଟେଷ୍ଟ ଅଲଗା, ନିଜକେ ହେଲ୍ଦି ବି ଲାଗୁଛେ।
1: ହଇ ହଇ ଆଉ ସାର ଦିଆଟା ବେଶୀ ଦିନ ତ ପହିଲା ଟିକି ନି ପାରେ?
0: ହଁ ନି ରହେ,
1: ଦୁଇ ଦିନରେ ପଚେଇ ଯିବା, ତାର ସ୍ୱାଦ ବି ନି ଲାଗେ, ଖାଲି ଦିଶବା ଜିନିଷଟା ଖାଲି ଦେଖବା ଲାଗି ଗୋଟେ ଦିନ ଦୁଇ ଦିନ। କିନ୍ତୁ ଆମର ଯେନ୍ଟା ଜୈବିକ ହିସାବରେ କରୁଥିମା କି ଘରୁଆ ହିସାବରେ ଯେନ୍ ଚାଷବାସ କରୁଥିମା ସେ ଜିନିଷଟା ନିହାତି ଲମ୍ବା ସମୟ ତକ ଟିକ୍ସି ବି, ଆର୍ ତାର ସ୍ୱାଦ ବି ଏତିକି ଜଲ୍ଦି ଖରାପ ନି ହୁଏ, ଇଟା ଗୋଟେ ଫରକଟା ରହିଛି। ବୋଲେ ଆଜ୍ଞା ଏସବୁ ଯେନ୍ ଚାଷବାସ ହଉଛେ, ବିକ୍ରି ବଟା କେନ୍ତା କରସନ୍ କି ନିଜର ଖାଇବା ଲାଗି କି କେନ୍ତା କେନ୍ତା କରୁଛନ୍? ଏଟା
0: ବିକ୍ରି ବଟା କହିଲେ ମୁଇଁ ତ ବଜାର ନେଇ ଯିବାର, ବାପା ଯାଉଛନ୍ ବିକ୍ରି କରୁଛନ୍, ମୁଇଁ ଖାଲି ଯାହା ରହିଛି ବାରିରେ ରହିଛି ଯାହା କାମ କରି ଲାଗୁଛି ଆଉ ଯେନ୍ଟା ଲଗା ଲଗି କରୁଛେ।
1: ଯେ ଏତେ ଯେନ୍ ଆପଣ ଯୋଜନା ରଖିଛନ୍ କାମ କରୁଛନ୍ କ୍ଷେତ୍ରରେ ହେଲା କି ବାହାରେ ହେଲା, ଆରୁ ଧାଁ ଧପଟ ନିହାତି କରି ପଡ଼ୁଛେ କଥାରୁ ଜଣା ପଡ଼ୁଛି ଯେନ୍ଟା, ବୋଇଲେ କେନ୍ ସମୟକେ କେନ୍ତା ମ୍ୟାନେଜ୍ କରୁଛନ୍? ଆର୍ ଆପଣ ଗୋଟେ ବିଡ଼ି କରୁଛନ୍ ତ ପଢା ଦେଖା ବି କରୁଥିବେ କି ଛୁଆ ମାନେ ଟ୍ୟୁସନ୍ ବି କରୁଥିବେ?
0: ପିଲାମାନେ କେବେ ପଢ଼ଉଛେ ଏଠି ମାନେ ଯେନ୍ ଛୁଆ ହେଲେ ଅଷ୍ଟମ ହେଲେ କି ନବମ ହେଲେ କି ଷଷ୍ଠ ସପ୍ତମ ଅଛନ୍ ସବକେ ପଢ଼ଉଛେ, ଏନ୍ତା ପ୍ଲସ୍ ଟୁ ପିଲା ଜଣେ ଆସୁଛେ ତାକେ ବି ପଢ଼ଉଛେ।
1: ବୋଇଲେ ଆଗରୁ କିଛି କେନ୍ ଏନ୍ତା ଟିଚରସିପ୍ କରୁଥିଲେ କି?
0: ହଁ ଟିଚରସିପ୍ ପ୍ଲସ୍ ଥ୍ରୀ ଟାଇମ୍ରେ ବି ପଢ଼ଉଥିଲି ସେନ୍ତା ପିଲାମାନଙ୍କ ପାର୍ଟ ଟାଇମ୍।
1: କେନେ ପଢ଼ଉଥିଲେ ଏଟା ଆପଣ?
0: ରାଉରକେଲାରେ ହମିରପୁରରେ ଥିଲି।
1: ହମିରପୁରରେ ଏନ୍ତା ଘର ନେଇକି ପଢ଼ଉଥିଲେ କି କେନ୍ ସ୍କୁଲରେ କାଇଁ?
0: ହଁ ମୁଇଁ ଭଡ଼ାରେ ରହୁଥିଲି, ଆଉ ସେଠି ମାନେ ଡିଗ୍ରୀଟା କମ୍ପ୍ଲିଟ୍ କଲା ଟାଇମ୍ରେ ମୁଇଁ ନିଜେ ଯାଉଥିଲି ପଢ଼ଉଥିଲି ପାର୍ଟ ଟାଇମ୍, ଆଉ ଭଡ଼ାରେ ରହୁଥିଲି ଆଉ ପଢ଼ୁଥିଲି ବି ନିଜେ।
1: ବୋଇଲେ ଆଜ୍ଞା ଗୋଟେ ହିସାବ ଦେଖବ ତ ସବୁ ଠିକ୍ ହେ, ଆପଣଙ୍କର ଯଦି ଜଣେ ପଢା ଲିଖା ଅଛନ୍ ଆରୁ ତାଙ୍କର ଚାଷ ବାସ ତାଙ୍କର ସୋଚ ବିଚାର, ଆରୁ ଏନ୍ତା ଆମର ସାଧାରଣ ଚାଷୀ ଯେନ୍ଟା ଅଛନ୍ କି ପଢା ଲିଖା ନେଇଥିବେ ଏନ୍ତା ଚାଷ ବାସ କରୁଛନ୍ ଯେ କରୁଛନ୍ ଚାଲି ଆସିଛ ଯେନ୍ତା ପରମ୍ପରା ଯେନ୍ତା ଚାଷୀ ଯିବାର କଥା, ବୋଲେ ସେନେ ବି ନିହାତି ଫରକଟା ରହିଛି ହିଁ ରହିଛି
0: ରହିଛି,
1: ଆରୁ ତାଙ୍କର ଚାଷ ବାସ ହେଲା ଯେନ୍ଟା ଚାଲିଛେ ଚାଲିଛେ, ଆର୍ ଆମର କମ୍ ସମୟ ଥି କମ୍ ଖର୍ଚ୍ଚା ଥି କେନ୍ତା ଅଧିକା ଟିକେ ଅମଳ କରିପାର୍ମା, ଭଲ୍ ହେଇପାର୍ବା, ସେଟା ଆମେ ଚିନ୍ତା କରୁଛୁ। ଆର୍ ସମୟ ଇହାଦେ ଯେନ୍ତା କି ସମସ୍ତେ ଜୈବିକ ଆଡ଼େ ଗତି କରୁଛନ୍, ଦୁନିଆରେ ତ ବହୁତ ଗୁଡ଼େ ବେମାର ସେମାର ଅଛେ, ଆରୁ ଚାଷବାସ ନେ ବି ଲାଭ ବି ଅଛେ ଆମର ଭାରତ ଦେଶରେ ଯେନ୍ତା କି ସିଆଡ଼େ, ସେ ହିସାବରେ ଚାଷବାସ ଖାଇବାର ପିଇବାର କଥା ପଡ଼ୁଛେ। ବୋଇଲେ ସବୁ ଜିନିଷଟା ଆମେ ଯଦି ଭଲ ଭଲ କର୍ମା କି ଲୋକ ବାକି ଦେଖା ଦେଖି ସବୁ ଯଦି ସେହି ହିସାବରେ ଭଲ କରବେ ବୋଇଲେ ତ ସେଟା ବଡ଼ କଥା ହେ। ଆର ଏନ୍ତା ଅନୁପ୍ରାଣିତ କରଲା ବାଗି ଯେନ୍ତା ଗାଁ ଘର ଲୋକମାନେ ଆର ଏନ୍ତା କିଛି ପଦକ୍ଷେପ ନେଇଛନ୍ କି?
0: ସେନ୍ତା ତ ଆମର ନି କହି, କିନ୍ତୁ ଛୁଆ ପିଲା ମାନେ ଆମର ଆମର ଏଜ୍ ପିଲାମାନଙ୍କେ କହୁଛେ କି ଦେଖ ଘରେ ଅଛ ମାନେ ନିଜେ ବି କିଛି ସମୟ ସକାଳେ ଦେଇପାରବ, ଆରାମସେ ଚାଷବାସ ଟିକେ କରିପାରବ। ଆମେ ତ ସକାଳେ ଖାଲି ରହୁଛୁ ନା ଟାଇମଟା, ତ ଟିକେ ସେଇ ଟାଇମରେ ଲାଗି ପଡ଼ିଲେ ଫେର ସନ୍ଧ୍ୟାରେ ଟିକେ ଲାଗି ପଡ଼ିଲେ ଆରାମସେ ହେଇଯିବା।
1: ବୋଇଲେ କେନ୍ତା ଭାବୁଛନ୍ ଆଉ ଆପଣଙ୍କର କେନ୍ତା ଚାଷବାସ କେନ୍ତା ହେସି, କେନ୍ତା ଅମଲ ହେସି, ବିକ୍ରି ବଟା ବି କେନ୍ତା କରସନ୍?
0: ଆମର ଧାନ ଚାଷଟା ତ ମଣ୍ଡିରେ ବିକ୍ରି କରୁଛୁ ଆମେ ଅମଲ କରିଲା ପରେ।
1: ବୋଲେ ପାଖେ ଆଖେ କେନ୍ ମଣ୍ଡି ମାନେ ପଡୁଛେ?
0: ପାଖେ ଆଖେ ନେ ଆମର ଏକ ମାନେ ଆସୁଛନ୍ ମଣ୍ଡି ବାଲା।
1: ବୋଇଲେ ଆଜ୍ଞା ଆପଣ ତ ପଢା ଲେଖା ଗୋଟେ ହିସାବରେ ଆଉ ସେ ହିସାବରେ ଚାଷ ବାସ କେ ବି ଧ୍ୟାନ ଦେଉଛନ୍, ଆରୁ ଆମର ପରିବେଶ କେ ବି କେନ୍ତା ସୁଧରେଇ ପାରମା ତାର ଉପରେ ବି ଧ୍ୟାନ ଦେଉଛନ୍, ଆଉ ତାର ସାଙ୍ଗେ ସାଙ୍ଗେ ଜୈବିକ ଖତ ଉପରେ ବି ଧ୍ୟାନ ଦେଉଛନ୍ ଯେନ୍ତା କି। ବୋଇଲେ ଗୋଟେ ହିସାବରେ ଦେଖିବେ କି ଆପଣ ପୁରା ଅଲରାଉଣ୍ଡର ବାଗେ ଲାଗୁଛେ ଏଠି। ବୋଇଲେ ସେ ହିସାବରେ ଆଉ କାଣା କହମା, ଆମର ଚାଷୀ ଭାଇ ବୋନ ମାନେ ଅଛନ୍ କି ଆମକେ ଯେନ୍ ମାନେ ଶୁଣୁଛନ୍, ସେମାନେ କେନ୍ତା ଗୋଟେ ଭଲ କଥାଟେ ରଖିପାରତା ତାଙ୍କର ଲାଗି ଯେନ୍ତା କି ସବୁଦିନ ତାଙ୍କର କାମରେ ଆସିପାରତା?
0: ଆମେ ମାନେ ଟୋଟାଲ ଆମେ ଯେନ୍ ବାରି ଅଛି, ବାରି ସାଇଡ୍ରେ ଆମର ପ୍ରାୟତଃ ଗଛ ଲଗାବାର କଥା, ଛୋଟିଆ ଗଛ ଯେନ୍ତା ବଡ଼ ବଡ଼ ଗଛ ହେଲେ ବି ଛୋଟିଆ ଗଛ, ଛୋଟିଆ ବାର ଅଛି ହେଲେ ଛୋଟ ଛୋଟ ଗଛ ଯେନ୍ତା ଡାଲିମ୍ବ ହେଲା କଦଳୀ ହେଲା ଏଇସବୁ ଗଛ ଲଗାବାର କଥା, ଆଉ ବଡ଼ ବାର ଅଛି ହେଲେ ଟିକେ ବଡ଼ ଗଛ ହେଲେ ବି ଚଲବା, ଆଉ ତାର ସାଙ୍ଗେ ମାନେ ଜୈବିକ ପଦ୍ଧତିଟା ବି ସେମାନେ ଆକର୍ଷଣ କରିବାର କଥା ଟିକେ।
1: ହଇ ଆଜ୍ଞା, ଆରୁ ଜୈବିକ ହିସାବରେ କର୍ମା ଲୋକ ବାଗେ ଜାନ୍ମେ ବୋଲେ ତାର ଚାହିଦା ବି ବଢ଼ିଯିବା,
0: ବଢ଼ିଯିବା।
1: ଯେତେ ଆମେ ବିକ୍ରି ବଟା କରୁଛୁ କୁଦା ନର୍ଦ୍ଦା ହେଉଛୁ, ଲୋକମାନେ ଖାଲି କିଣିବା ଲାଗି ବୋଲେ ଉଲ୍ଟା ସେମାନେ ତୁମର ପାଖେ କୁଦା ନର୍ଦ୍ଦା ହେବେନି କେଁ? ବୋଲେ ସୋଚ ବିଚାରଟା ଆମେ ଭଲ ରଖମା ବୋଲେ ସବୁଟା ଭଲ ହେବାନ ସିଆଡ଼େ। ଆରୁ ଆଜ୍ଞା ଆପଣଙ୍କର ଭଲ ଭଲ କଥା ମାନେ ହେଲା, ଆମର ଗାଁ ଗହଳିର କଥା, ଚାଷବାସର କଥା, ପରିବେଶର କଥା ସବୁ ଭଲ ଲାଗିଲା। ଆରୁ ଏତେ ଏତେ ଭଲ ଭଲ କଥା ମାନେ କହିବାର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ଶୁକ୍ର ଦାଦା।
1: ହଇ ଗୁରୁବାରୀ,
2: ଇ ଭାଇଙ୍କର କଥା ଶୁଣିକିରି ଖୁସ ଲାଗିଗଲା ଗା।
1: ଲାଗବାନି କେନ୍ତା ଗା,
2: ଚାଷବାସ କରିଛନ୍, ତାର ସାଙ୍ଗେ ସାଙ୍ଗେ ଏତେ ସୁନ୍ଦର ସୁନ୍ଦର ଗଛ ମାନେ ଲଗେଇଛନ୍, ଆଉ ଆମର ଯେନ୍ ଭାଇ ବହିନ ମାନକେ ଉତ୍ସାହିତ କରୁଛନ୍ ଗଛ ଲଗାବାର ଲାଗି, ଇଟା ତ ଗୁଟେ ମହାନ କାମ ଆଏଗା।
1: ନିହାତି ନିହାତି,
2: ବେଲେ ଆମର ଯେନ୍ ଭାଇ ବହିନ ମାନେ ଶୁଣୁଛନ୍ ସେମାନେ ବି ନିହାତି ଭାବେ ପ୍ରେରିତ ହେଇକିରି ଗଛ ଲଗାବାର ଲାଗି ଆଗ୍ଭର ହେବେ ବୋଲି ଆମର ଆଶା।
1: ହଇ ଗୁରୁବାରୀ, ହଇ ବୋଲେ ଗୁରୁବାରୀ,
2: ହଇ ଦାଦା।
1: ଦେଖ ଗା ଦେଖ, ଇ କଥା ମାନକେ ହେଉଛୁ ବୋଲେ ଆମେ ତ ନିହାତି ଆମର ଯେନ୍ ସୂଚନା ମାନେ ଅଛି ବୋଲେ ପହିଲା କିରି ଯାଉନୁ, ଆମର ବଜାର ହାଟର କଥା ଟିକେ କହି ରଖୁନ।
2: ହଇ ଦାଦା,
1: ବୋଇଲେ ଆମର ଅଳ୍ପଳା ଆଖର ପାଖର ବଜାର ମାନକେ ଆଜିର କା ଦେଖମା ବୋଇଲେ, ଇନେ ରହିଥିଲା ଆଳୁ କିଲୋ ପିଛା 20 ଟଙ୍କା, ପିଆଜ 25 ରୁ 30 ଟଙ୍କା, ଅଦା 80 ରୁ 100 ଟଙ୍କା, ଲେସୁନ 150 ରୁ 160 ଟଙ୍କା, ଆର ସେ ବାଗିର ଦେଖମା ବୋଇଲେ ବିଲାତି 40 ରୁ 50 ଟଙ୍କା, ବାଇଗନ 25 ରୁ 30 ଟଙ୍କା, ଭେଣ୍ଡି 20 ରୁ 25 ଟଙ୍କା, ବରବଟି 30 ରୁ 40 ଟଙ୍କା, ଲାଉ ଗୁଟାକେ 15 ରୁ 20 ଟଙ୍କା, ଜହ୍ନି 30 ରୁ 40 ଟଙ୍କା, କାକିର 30 ରୁ 40 ଟଙ୍କା, କଞ୍ଚା କଦେଲ 40 ରୁ 50 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ମାଖନ 20 ରୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40 ରୁ 50 ଟଙ୍କା, ବିଟ 40 ରୁ 50 ଟଙ୍କା, ପୋଟଲ 40 ଟଙ୍କା, ବୋଲେ କଞ୍ଚା ମିର୍ଚା ରହିଥିଲା 80 ରୁ 100 ଟଙ୍କା।
2: ଶୁକ୍ର ଦାଦା,
1: ହଇ ଗୁରୁବାରୀ,
2: ଇଟା ତ ଥିଲା ଆମର ବଜାର ହାଟର ହାଲଚାଲ କଥା।
1: ହଇ ହଇ,
2: ହେଲେ ଦେଖ ଦେଖ ପାଣିପାଗ ସୂଚନା ବି ଆସି ପହଞ୍ଚିଲାନ ଯେ,
1: ବୋଇଲେ ଇ କଥା ବି ରଖିଦେମା ନି କେ? ବୋଇଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ କେ ଦେଖମା ବୋଲେ ଆମର ଜିଲ୍ଲାର ପାଗ ରାଗଟା ନିହାତି ମେଘୁଆ ରହିବା, ଆର କେନେ କେନ୍ତା ବର୍ଷା ହେବାର ସମ୍ଭାବନା ରହୁଛେ, ଆର ଇ ବେଲାବେଲି ନ ଦେଖମା ବୋଇଲେ 248 ଡିଗ୍ରୀ ତଳେ ପବନ ବହିପାରେ, ଆରୁ ପବନର ବେଗଟା ଘଣ୍ଟା ପ୍ରତି 6 କିଲୋମିଟର ହିସାବରେ ବହିପାରେ, ଆରୁ ତାପମାତ୍ରାକେ ଦେଖମା ବୋଇଲେ ସବୁନ ଏତକା 32 ଡିଗ୍ରୀ ସେଲସିୟସ, ଆରୁ ସବୁନୁ କମ୍ 24 ଡିଗ୍ରୀ ସେଲସିୟସ ରହେବା, ଆରୁ ଆର୍ଦ୍ରତାକେ ଦେଖମା ବୋଇଲେ ସବୁନ ଏତକା 90% ଆର ସବୁନୁ କମ୍ 65% ରହିବାର ସମ୍ଭାବନା ରହୁଛି।
2: ବେଲେ ଦାଦା,
1: ହଇ ଗୁରୁବାରୀ,
2: ଏତେ ସବୁ କଥାବାର୍ତ୍ତା ହଉ ହଉ ସୂଚନା ମାନେ ଦଉ ଦଉ, ଦେଖ ସମୟ ବି ଧୀରେ ଧୀରେ ହେଇ ଆସିଲାନ।
1: ହଇ ଗା ହଇ,
2: ବେଲେ ମୁଇଁ କାଇଁ କହୁଥିଲି କି ଇ ଗୀତ ପଦେ ଶୁଣିନେ ତା, ଆଉ ଆମର ଚାଷୀ ଭାଇ ବହିନ ମାନଙ୍କରୁ ବିଦାୟ ନେତା ବୋଲି।
1: ହଇ ଠିକ୍ କହୁଛ।

0: ବେଲେ ଶୁକ୍ରୁ ଦାଦା,
1: ହଇ ଗୁରୁପାରି,
0: ଦେଖ ଦେଖ ସବୁ ସୂଚନା ମାନେ ଦଉ ଦଉ, ଆଉ ଭଲ ମନ୍ଦ କଥାବାର୍ତ୍ତା ହଉ ହଉ, ଆମର ବୈଠକି ସାରବାର ବି ସମୟ ହେଇଗଲାନ
1: ବୋଲି ନା, ଆମର ବୈଠକି ରଖମା ବୋଲି ଚାଷୀ ଭାଇ ବୋନ ମାନେ ନିଜର ମତାମତ ରଖିକିରି ଆମକେ ଚିଠି ଲେଖିବାର, ଚିଠି ନ ଯେନ୍ତା ନିଜର ମୋବାଇଲ ନମ୍ବର ଲେଖିବାର ଲାଗି ନି ଭୁଲବେ,
0: ବେଲେ ଆମକେ ଚିଠି ଲେଖିବାର ଠିକ ନା ହେଲା।
1: ଖେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ବେଲେ ଚାଷୀ ଭାଇ ବହେନ ମାନେ, ଆଜିର ଲାଗି ଆପଣମାନଙ୍କର ଗୁରୁବାରୀ ବହେନ ଆଉ ଶୁକ୍ର ଦାଦା କେ ବିଦାୟ ଦେଉନ୍। ଜୁହାର।

ଶୁଣିଲେ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ୍ ଖମାର। ଆଜିଥିରେ ଶୁଣୁଥିଲେ ପରିବେଶ ସଂରକ୍ଷଣର ଆବଶ୍ୟକତା ଓ ଚାଷବାସ ସମ୍ପର୍କରେ ଯୁବ ଅଗ୍ରଣୀ ଚାଷୀ ଜଗନ୍ନାଥ ବାଡ଼ାଙ୍କ ସହ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରବୀନ୍ଦ୍ର କିଷାନ ଏବଂ ସୁନିତା ସିଂ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ।

102.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ରାତି 8ଟା। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଧରମପୁତ୍ର ଫିଲ୍ମର ଏ ସୁନ୍ଦର ଗୀତ ଗାଇଛନ୍ତି ଆଶା ଭୋସଲେ। ସଙ୍ଗୀତ ସଂଯୋଜନା ଏନ୍ ଦତ୍ତା, ରଚନା ସାହିର।

0: ପୂର୍ବାଲ ଏବଂ ହରିହରନ୍। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏହି କ୍ଷୁଦ୍ର ବିରତି।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
2: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
0: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ହୀରା ପାନ୍ନା ଫିଲ୍ମରୁ। ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ। ସଙ୍ଗୀତ ସଂଯୋଜନା ରାହୁଲ ଦେବ ବର୍ମନ, ରଚନା ଆନନ୍ଦ ବକ୍ସୀ।

0: ଶ୍ରୋତା ବନ୍ଧୁ, ଗୀତଟି ଶୁଣୁଥିଲେ ବୋଲ ରାଧା ବୋଲ ଫିଲ୍ମରୁ, ଗାଇଥିଲେ କୁମାର ସାନୁ ଏବଂ ପୂର୍ଣ୍ଣିମା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BCଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଛୁପା ରୁସ୍ତମ କଥାଚିତ୍ରରୁ ଗାଇଛନ୍ତି ଅଲକା ୟାଗ୍ନିକ, କୁମାର ସାନୁ ଏବଂ ସାଥୀ। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଆନନ୍ଦ ମିଲିନ୍ଦ, ରଚନା ଆନନ୍ଦ ବକ୍ସି।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ଇତିହାସ କଥାଚିତ୍ରରୁ, କଣ୍ଠଦାନ କରିଥିଲେ ଅନୁରାଧା ପୋଡ଼ୱାଲ ଏବଂ ହରିହରନ୍। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ନାଜାୟଜ ଫିଲ୍ମରୁ, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ।

ଶ୍ରୋତା ବନ୍ଧୁ, ଏ ସୁନ୍ଦର ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣୁଥିଲେ ମେରେ ସନମ ଫିଲ୍ମର ଏ ସୁନ୍ଦର ଗୀତ, କଣ୍ଠଦାନ କରିଥିଲେ ଆଶା ଭୋସଲେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ସୁବାସ ଦାସଙ୍କ କଣ୍ଠରେ, ରଚନା କରିଥିଲେ ନିଶାମ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ ତାନାନା ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଗାଇଛନ୍ତି ଇରା ମହାନ୍ତି, ରଚନା ନିର୍ମଳ ନାୟକ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ରାମ ନାରାୟଣଙ୍କର ସାରଙ୍ଗୀ ବାଦନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଭଟିଆର। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ